ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ବୁଧବାର 1948 ଶତାବ୍ଦ ବୈଶାଖ ମାସର 23 ଦିନ, ଇଂରାଜୀ 2026 ମସିହା ମେ ମାସର 13 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଏନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟ 5:59 ହେବାକୁ ଯାଉଛି।

ପରବର୍ତ୍ତୀ ଅର୍ଘ୍ୟ ଲୋପିତା ମିଶ୍ରଙ୍କ କଣ୍ଠରେ ଅର୍ପଣ କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଭକ୍ତି ରଚନାରୁ।

ଏହି ଭକ୍ତିଗୀତ ସହ ଆଜି ପାଇଁ ଏଇଠି ଶେଷ ହୋଇଛି ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଈର୍ଷା ମଣିଷର ପରମ ଶତ୍ରୁ। ପରିଚିତ ମଣିଷଟି କୌଣସି କାରଣରୁ ଉନ୍ନତି କଲେ ମନରେ ବେଳେବେଳେ ଏହି ଅନୁଚିତ ଈର୍ଷା ଭାବର ଉଦୟ ହୁଏ। ତାହା ଆଦୌ ଶୁଭଙ୍କର ନୁହେଁ। ଏହା ମଣିଷକୁ ତାମସିକତାର ଅନ୍ଧାର ଗଭର ଭିତରକୁ ଠେଲି ଦିଏ। ହିତାହିତ ଜ୍ଞାନ ବିଲୁପ୍ତ ହୋଇଯାଏ। ଅଯଥାରେ ଅନ୍ୟ ପ୍ରତି କ୍ରୋଧ ଆସେ। ଅସହଣୀପଣରେ ଆପେ ଆପେ ଜଳିବା ଛଡ଼ା ଅନ୍ୟ ଉପାୟ ନଥାଏ। ପାଖ ପଡ଼ିଶାଙ୍କ ସହ ସୁସମ୍ପର୍କ ସ୍ଥାପିତ ହୋଇପାରେ ନାହିଁ। ତାର ଦେଖି ମୋର ଡେଇଁଲା ଡାଣ ଆଖି ଭଳି ଅବସ୍ଥା ଚାଲିଆସେ। ଈର୍ଷା ତ୍ୟାଗ କରିପାରିଲେ ମନୁଷ୍ୟ ସୁଖ ପାଏ। ମାତ୍ର ଏହାକୁ ତ୍ୟାଗ କରିବା କ'ଣ ସହଜ? ଏହା ବେଳେବେଳେ ଏତେ ତୀବ୍ର ହୋଇଯାଏ ଯେ ମନ ଭିତରେ କ୍ରମେ ବିନାଶର ପ୍ରବୃତ୍ତି ସୃଷ୍ଟି ହୋଇଯାଏ। ପରିବାରର କେହି ଉଚ୍ଚକୁ ଉଠିଗଲେ ବା ସାଇ ଭାଇରେ କେହି ଉପରକୁ ଉଠିଗଲେ ଅନ୍ୟମାନେ ତା ପ୍ରତି ଈର୍ଷାପରାୟଣ ହୋଇ ଉଠନ୍ତି। ତାପରି ତ ହୋଇପାରନ୍ତି ନାହିଁ, ମାତ୍ର ଈର୍ଷା ଅଗ୍ନିରେ ଚଳି ଚଳି ନିଜେ ତଳି ତଳାନ୍ତ ହୋଇଯାଆନ୍ତି। ଆପଣା ଜୀବନର ସାରପଣ ହରାଇ ବସନ୍ତି। ମଣିଷ ପଣିଆ ସେମାନଙ୍କର କାହିଁ କୁଆଡ଼େ ଚାଲିଯାଏ? ମଣିଷ ବଦଳରେ ପୋଷାକ ପିନ୍ଧି ତାଙ୍କ ଭିତରେ ଭୂତଟିଏ ହିଁ ବସିଥାଏ। ପୁରାଣ ଯୁଗର କଥା। ଦକ୍ଷିଣ ଦେଶରେ ଦେବଗିରି ପର୍ବତ ନିକଟରେ ବାସ କରୁଥିଲେ ଜଣେ ନୀତିନିଷ୍ଠ ବ୍ରାହ୍ମଣ, ନା ତାଙ୍କର ସୁଧର୍ମା। ସୁଧର୍ମାଙ୍କ ଧର୍ମପତ୍ନୀ ସୁଦେହା ସୁଶ୍ରୀ, ସୁନ୍ଦରୀ ଓ ପତିବ୍ରତା, ସକଳ ସଦ୍ଗୁଣ ପରିପୂର୍ଣ୍ଣ ଥିଲା ତାଙ୍କ ପାଖରେ। ସ୍ତ୍ରୀଙ୍କୁ ଧରି ସୁଧର୍ମା ଆନନ୍ଦରେ କାଳ କାଟୁଥାନ୍ତି। କାଳକ୍ରମେ ସୁଦେହାଙ୍କ ମନରେ ଆସିଲା ଦୁଃଖ। ସେ ସ୍ୱାମୀଙ୍କୁ ସନ୍ତାନଟିଏ ଦେଇପାରୁନାହାନ୍ତି, ଏହି ଚିନ୍ତାରେ ଅହରହ ଘାରି ହେଲେ ସେ। ଆମ ବଂଶ କ'ଣ ବୁଢ଼ିଯିବ ସ୍ୱାମୀ? ରାତିରେ ସ୍ୱାମୀଙ୍କ ପଦସେବା କରିବା ଅବସରରେ ନମ୍ର କଣ୍ଠରେ ନିବେଦିଲେ ସୁଦେହା। ଆମେ କ'ଣ ସନ୍ତାନର ମୁଖ ଦର୍ଶନ କରିପାରିବା ନାହିଁ? ଅପୁତ୍ରିକ ହେବା କ'ଣ ଆମ ବିଧିଲିପି? ସୁଦେହା କ୍ରମେ ବିଷର୍ଣ୍ଣ ଓ ପ୍ରଶ୍ନ ମନସ୍କ ହୋଇ ଉଠୁଥିଲେ। ସ୍ୱାମୀଙ୍କର କୌଣସି ସାନ୍ତ୍ୱନା ତାଙ୍କୁ ଆନନ୍ଦ ଦେଇପାରୁନଥିଲା। ଶେଷ ରାତିରେ ସେ ଦେଖିଲେ ଏକ ଅଦ୍ଭୁତ ସ୍ୱପ୍ନ। ସେହି ସ୍ୱପ୍ନ ହିଁ ତାଙ୍କ ସିଦ୍ଧାନ୍ତକୁ ପରିବର୍ତ୍ତନ କରିଦେଲା। ପ୍ରଭାତରୁ ସୁଦେହା ନିଜ ବାପ ଘରକୁ ବାହାରିଲେ। ଦୀର୍ଘ ପଥ ଅତିକ୍ରମ କରି ଗାଁରେ ପହଞ୍ଚିଲା ବେଳକୁ ଅବତରଣ କରି ଆସୁଥିଲା ସନ୍ଧ୍ୟା। ବାପା ମାଙ୍କ ପାଦ ତଳେ ଲାଗୁନଥିଲା। ସାନ ଭଉଣୀ ଘୁଷ୍ମା ବଡ଼ ଭଉଣୀକୁ କୁଳେ

ନେଲା। ସେହିଦିନ ରାତିରେ ପିତାମାତାଙ୍କ ସହ ପରାମର୍ଶ କରି ପରଦିନ ସକାଳୁ ଘୁଷ୍ମାଙ୍କୁ ସାଙ୍ଗରେ ନେଇ ସ୍ୱାମୀଙ୍କ ପାଖକୁ ଆସିଲା ସୁଦେହା। ସ୍ୱାମୀଙ୍କ ପାଦ ତଳେ ନିଜ ସାନ ଭଉଣୀକୁ ସମର୍ପି ଦେଇ ତାକୁ ଗ୍ରହଣ କରି ବଂଶରକ୍ଷା କରିବାକୁ ଅନୁରୋଧ କଲା ସୁଦେହା। କାଳକ୍ରମେ ଦୁଇ ଭଉଣୀ ପାଲଟିଲେ ଦୁଇ ଯା, ସୁଖର ସମୟ କାହିଁ କେଣେ ଅତିକ୍ରାନ୍ତ ହୋଇଗଲା। ସମୟକ୍ରମେ ଘୁଷ୍ମା ହେଲା ଗର୍ଭବତୀ। ସୁଦେହାର ଆନନ୍ଦ କହିଲେ ନ ସରେ। ଉପଯୁକ୍ତ ସମୟରେ ଘୁଷ୍ମାର ଗର୍ଭରୁ ଜନ୍ମ ନେଲା ଏକ ସୁନ୍ଦର ଶିଶୁପୁତ୍ର। ତାର କାନ୍ଦରେ ଘରେ ଆନନ୍ଦ ଖେଳିଗଲା। କେଜାଣି କାହିଁକି ସୁଦେହାକୁ ଏ ଆନନ୍ଦ ସୁଖକର ହେଲା ନାହିଁ। ଶିଶୁପୁତ୍ରଟି ବଢ଼ିବା ସଙ୍ଗେ ସଙ୍ଗେ ସୁଦେହା ମନ ତଳେ ଈର୍ଷାର ଛପିଲା ନିଆଁ କ୍ରମେ କ୍ରମେ ତେଜି ଉଠିଲା। ବଢ଼ି ଉଠିଲା ନିଜ ଭିତରେ ତାର ଅସହାୟତା ଓ ଏକାକୀପଣ। କ୍ରମେ ପୁଅ ହେଲା ନବଯୁବକ, ବିବାହ କରି ଘରକୁ ଆସିଲା ବୋହୂ। ସୁଦେହା ଈର୍ଷାର ପ୍ରଖର ନିଆଁରେ ଜଳି ଜଳି ଯାଉଥିଲା। ଦିନେ ନିରୋଳାରେ ପୁଅକୁ ମାରି ମାଠିଆ ଭିତରେ ପୁରାଇ ପାଖରେ ଥିବା ପୋଖରୀରେ ପୋତିଦେଲା। ସେହି ପୋଖରୀରେ ଘୁଷ୍ମା ସବୁଦିନେ ପୂଜା କରୁଥାଏ ଶିବଙ୍କୁ। ସେଦିନ ସକାଳୁ ସବୁ ଜାଣି ଘୁଷ୍ମା ପୋଖରୀକୁ ପୂଜା କରିବାକୁ ଆସନ୍ତେ। ଶିବ ତା ପୁଅକୁ ବଞ୍ଚାଇକିରି ତାକୁ ଦେଲେ। ସୁଦେହାର କଳଙ୍କିତ କାହାଣୀ ଜଣାପଡ଼ିଗଲା। ମାତ୍ର ଘୁଷ୍ମା ସାନ ଭଉଣୀ ପ୍ରତି ନିର୍ବିବାଦରେ ସ୍ନେହ କରିଆସିଲା। ଈର୍ଷାର ଜଳନ୍ତା ଜୁଇରେ ସୁଦେହା ତିଳ ତିଳ ହୋଇ ଜଳି ଯାଉଥିଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 34ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲିଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଳାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଳାରେ କେହି ଜଣେ ମଲା ସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷିପୁତ୍ର କାନ୍ଦିବାକୁ ଲାଗିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 34ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟାବୁଣା ନ କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଓ ଧାଡ଼ିରେ ବିହନ ବୁଣନ୍ତୁ। ବୁଣିସାରି ଥରେ ମଇ ଦେଇଦିଅନ୍ତୁ। ସହଳ କିସମରେ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଓ ବିଳମ୍ବ କିସମରେ 20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତି କରନ୍ତୁ। 1 ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ ଆବଶ୍ୟକୀୟ 25 ଡେସିମିଲ ତଳିଘେରାରେ 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଛାଡ଼ନ୍ତୁ। ତଳି ପଟିଗୁଡ଼ିକରେ ଆବଶ୍ୟକ ହୋଇଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘେରାରେ ଗଜା ଫିଟିଥିବା ବିହନ ବୁଣନ୍ତୁ। ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରିପାରିବେ, ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବୁଣିବା ଆବଶ୍ୟକ। ଯେଉଁ ଜମିଗୁଡ଼ିକରେ ଘାସ ଉପଦ୍ରବ ଦେଖାଦେଇଛି, ବିଶେଷ କରି ଢିପ ଜମିରେ ଘାସମରା ଔଷଧ ବ୍ୟବହାର କରି ଘାସ ଦମନ କରନ୍ତୁ। ଏଥିପାଇଁ ଢିପ ଜମିରେ ହେକ୍ଟର ପ୍ରତି ବ୍ଲୁଟାକ୍ଲୋର କିମ୍ବା ପ୍ରେଟିଲାକ୍ଲୋର 1 ଲିଟରକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଇବା ପାଇଁ ଉର୍ଦ୍ଧିଷ୍ଟ ଜମିରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ବୁଣନ୍ତୁ। ଜଳସେଚିତ ଜମିଗୁଡ଼ିକରେ ଜଳର ସୁବିଧା ଥିଲେ ସବୁଜ ସାର ନିମିତ୍ତ ଆଜୁଲା ବଢ଼ାନ୍ତୁ। ସାଧାରଣତଃ ଉର୍ବର ଜମିରେ ବୁଣା ବେଳେ ହେକ୍ଟର ପ୍ରତି 15 କିଲୋଗ୍ରାମ ଯବକ୍ଷାରଜାନ, 30 କିଲୋଗ୍ରାମ ଫସ୍ଫରସ ଓ 15 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାର ଭାବେ ପ୍ରୟୋଗ କରନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣେ ଥିବା ଗଭୀର ଚେର ଶୀଘ୍ର ବୃଦ୍ଧି

0: ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲ ସଂକଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳ ଅଦଳବଦଳରେ କରନ୍ତୁ, ଯାହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ, ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମଳ ମାଟିରେ ଚୂନ ଓ କାଗଜକଳ ମଇଳା ଇତ୍ୟାଦି ପକାଇ ମୃତ୍ତିକା ସଂଶୋଧନ ବ୍ୟବସ୍ଥା କରନ୍ତୁ, ଯାହାଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହେବ ଏବଂ ଅଧିକ ଅମଳ ହେବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତଃ ଫସଲ ଚାଷ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତଃ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ ତିନି, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ, କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କ୍ୱିଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୁୟନ୍ତାମ୍ ପ୍ରବାଚିକା ରିଚା ଝା। अथ वार्ताः। केन्द्रीयान्वेषणाभिकरणेन अस्य वर्षस्य राष्ट्रिय पात्रता सह प्रवेश परीक्षा नीट यूजी इत्यस्याः आयोजने प्रश्नपत्रम् अनधिकृतरीत्या बहिरागमन विषयमालक्ष्य प्रकरणं पञ्जीकृतम्। शिक्षा मन्त्रालयस्य उच्च शिक्षा विभागात् प्राप्तस्य लिखित परिवादस्य आधारे संस्थया एतत् प्रकरणं पञ्जीकृतम्। संस्थया संसूचितं यत् विशेषाणां केन्द्रीयावेषणाभिकरणदलानां निर्माणं जातं तथा प्रकरणम् अन्वेषणार्थं विभिन्नेषु स्थानेषु एतानि दलानि प्रेषितानि सन्ति। एषा नीट परीक्षा अस्य मासस्य तृतीयदिनांके राष्ट्रिय परीक्षण संस्थया आयोजिता आसीत्। नवदिल्ल्यां नीट परीक्षायाः निरस्तीकरण विषये वार्ताहर सम्मेलनं सम्बोधयन् राष्ट्रिय परीक्षण संस्थायाः महानिदेशकः अभिषेक सिंहः अवदत् यत् राष्ट्रिय परीक्षण संस्था छात्रेभ्यः पुनः परीक्षाम् आयोजयिष्यति, सा च परीक्षा निष्पक्षरूपेण भविष्यति, पुनः परीक्षायै अतिरिक्त शुल्कं न भविष्यति इति। भारतं श्वः आरभ्य ब्रिक्स विदेशमन्त्रिणाम् उपवेशनस्य आतिथ्यं करिष्यति। अद्य उपवेशनस्य अध्यक्षतां विदेशमन्त्री डॉ एस जयशंकरः करिष्यति। नवदिल्ल्यां वार्ताहरान् संसूचयन् विदेशमन्त्रालयस्य प्रवक्ता रणधीर जायसवालः उक्तवान् यत् उपवेशनावधौ ब्रिक्स सदस्य देशानां विदेशमन्त्रिणः पारस्परिकहितस्य वैश्विक क्षेत्रीय विषयेषु विचार विनिमयं करिष्यन्ति इति। लोकसभाध्यक्षस्य ओम बिरला वर्यस्य नेतृत्वे एकं उच्चस्तरीयं भारतीय संसदीय प्रतिनिधिमण्डलं भारत भूटान संबंधान सुदृढीकरणोद्देश्येन सह अद्य भूटानस्य यात्रां करिष्यति। 51 सदस्याः भूटान भारत संबंधानां विभिन्नेषु विषयेषु उभययोः प्रतिवेशिदेशयोः मध्ये सहयोगं संवर्धयितुं च चर्चां करिष्यन्ति इति अपेक्षा अस्ति।

ଆଜି ସକାଳ 7:25 ଶୁଣିବେ ଭକ୍ତି ଗୀତଟିଏ, 7:30 ସାନ୍ତାଳୀ ଗୀତ ଶୁଣିପାରିବେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ, ପରିବେଷଣ କରିବେ ସୁରେନ୍ଦ୍ର ମାରାଣ୍ଡି ଓ ସାଥୀ, ସକାଳ 8:30 କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପୂର୍ବାହ୍ନ 9:00 ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଶୁଣିପାରିବେ, ଆଜି ପୂର୍ବାହ୍ନ 10:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଶୁଣିପାରିବେ, ପରେ ପରେ 10:02 କଥା ଓ ଗୀତାଞ୍ଜଳି ଗୀତାଞ୍ଜଳି, 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆଜି ଶୁଣିପାରିବେ ଏହାର 1283 ଅଧ୍ୟାୟ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା, ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ପରେ ପରେ ଯୁବବାଣୀ ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ 5:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁନଃ ଶୁଣିପାରିବେ, ପରେ ପରେ ସନ୍ଧ୍ୟା 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ, ଆଜି ଏଥିରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଆନନ୍ଦ ମୁର୍ମୁ ଏବଂ ସାଥୀ। ସନ୍ଧ୍ୟା 6:10 ରାମଚରିତମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆଜି ସନ୍ଧ୍ୟା 6:30 ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ, 7:30 ପ୍ରଚାର କରିବୁ ଆମ ଚାଷବାସ କାର୍ଯ୍ୟକ୍ରମ, ଆଜି ଏଥିରେ ଖରାଦିନିଆ ମାଛ ପୋଖରୀ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିବେ ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ, ପରେ ପରେ ପାରମ୍ପରିକ ଗୀତରେ ପଲ୍ଲୀ ଗୀତ ଶୁଣିପାରିବେ ରାତି 8:00। ରାତି 8:15 ପାଲା ପ୍ରଚାର କରିବୁ, ପରିବେଷଣ କରିବେ ଗାୟକ ଭାଗବତ ପରିଡ଼ା ଓ ସାଥୀ। ଆଜି ରାତି 10:00 ଲୋକଗୀତ କାର୍ଯ୍ୟକ୍ରମରେ ରହିଛି କୀର୍ତ୍ତନ, ପରିବେଷଣ କରିବେ କୁଳମଣି ଜେନା ଓ ସାଥୀ, ଏବଂ 10:30 ସିନେତରଙ୍ଗ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:03 ହେବାକୁ ଯାଉଛି, ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ

0: ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣି ଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧି ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
2: ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଯେପରି ଭାବରେ ଆବଶ୍ୟକ, ସେହିପରି ଭାବରେ ଏକ ସୁସ୍ଥ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅପରିହାର୍ଯ୍ୟ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଦିନ 6 ଘଣ୍ଟାରୁ 7 ଘଣ୍ଟା ନିହାତି ଶୋଇବା ଦରକାର। ଯେଉଁ ବ୍ୟକ୍ତିର ନିଦ୍ରାଗତ ସମସ୍ୟା ଯେତେ କମ୍, ତା'ର ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସେତେ କମ୍। ବର୍ତ୍ତମାନ ସମୟରେ ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ଘଟଣା ଭାବେ ଉଭା ହୋଇଛି। ମାନସିକ ରୋଗୀ, ବିଭିନ୍ନ ପ୍ରକାର ଶାରୀରିକ ରୋଗୀ ତଥା ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଓ କ୍ୟାନ୍ସର ଆଦି ଭୋଗୁଥିବା ରୋଗୀ ଓ ନିଶାଜନିତ ମାନସିକ ସମସ୍ୟା ଭୋଗୁଥିବା ରୋଗୀମାନଙ୍କର ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବାବସ୍ଥାରେ ପ୍ରବଳ ପ୍ରତିଯୋଗିତା, ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ଦୀର୍ଘ ସମୟ ବସିରହି କାମ କରିବା ଓ ଶାରୀରିକ ପରିଶ୍ରମଠାରୁ ଦୂରେ ରହିବା ଫଳରେ ନିଦ୍ରାହୀନତା ଧୀରେ ଧୀରେ ବଢ଼ି ଚାଲିଛି। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ 15% ଲୋକ ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତା'ର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ

0: କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନକରି ଦିନରେ ଶୋଇଲେ ରାତିରେ ନିଦ ନହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର

ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ିରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ମସିହାରୁ ବହୁଦିନରୁ ପଡ଼ିରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000 ଉର୍ଦ୍ଧ୍ୱ ମାମଲାର ତତ୍କାଳୀନ ସମାଧାନ କରାଯାଇଛି। ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71% ଉର୍ଦ୍ଧ୍ୱ ବୋଲି ବିଭାଗ କହିଛି। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2026 ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 54,000 ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 3 ଚୀନ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି

0: ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ମସିହା ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି, ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ କାଗିସ ଓ ରାବାଡ଼ା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନୁଝର, ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ସୁଭାଷ ଦାସ।

ଶୁଣିଲେ ଭକ୍ତି ଗୀତଟିଏ ସୁବାସ ଦାସଙ୍କ କଣ୍ଠରେ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:31 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ସୁରେନ୍ଦ୍ର ମାରାଣ୍ଡି ଏବଂ ସାଥୀ।

0: ପ୍ରଚାର କଲୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ସୁରେନ୍ଦ୍ର ମାରାଣ୍ଡି ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଆମେ ସବୁବେଳେ ଲକ୍ଷ୍ୟ କରିଥାନ୍ତି, ପ୍ରକୃତି କିଛି ନିୟମରେ ବନ୍ଧା, ଯେଉଁ ନିୟମ ସହିତ ଋତୁମାନଙ୍କର ରହିଛି ନିବିଡ଼ ସମ୍ବନ୍ଧ। ଋତୁମାନଙ୍କର ଯିବା ଆସିବାରେ ପ୍ରକୃତିର ମିଜାଜରେ ହେଉଥାଏ ଭଳିକି ଭଳି ପରିବର୍ତ୍ତନ। ମଣିଷ ତ ପ୍ରକୃତିର ମିଜାଜ ଯିବା ଆସିବାରେ ମିଜାଜ ପରିବର୍ତ୍ତନର ଆକଳନ କେବେ କେବେ କରିପାରେ, ହେଲେ ସବୁବେଳେ ତା'ର ଆକଳନ ଠିକ୍ ପ୍ରମାଣିତ ହୋଇପାରେ ନାହିଁ। କାହିଁକିନା ପ୍ରକୃତିର ବିଚିତ୍ର ନିୟମ ପାଖରେ ମଣିଷର ବୁଦ୍ଧି ସବୁବେଳେ ଅପହଞ୍ଚ ଏବଂ ସେ ହାର ମଧ୍ୟ ମାନିଥାଏ। ଋତୁମାନଙ୍କର ମିଜାଜ ଅନୁସାରେ ଆମେ ମଣିଷ ଜାଣିଥାଉ ଯେ ଏହି ଋତୁରେ ପାଣିପାଗ ଏମିତି ରହିବ ଆଉ ସେ ଋତୁରେ ସେମିତି, ହେଲେ ଆମ ଅନୁମାନ ଭୁଲ ପ୍ରମାଣିତ ହୋଇଥାଏ ଯେବେ ପ୍ରଚଣ୍ଡ ରୌଦ୍ରକାଳରେ ମଧ୍ୟ ପ୍ରକୃତି ଆମକୁ ଶୀତଳତାର ଅନୁଭବ ଦିଏ ଆଉ ମନକୁ ପ୍ରଫୁଲ୍ଲିତ କରାଏ। ଏଇ ଅଳ୍ପ ଦିନ ତଳେ ଗ୍ରୀଷ୍ମର ତାତି ଏମିତି ଅସ୍ତବ୍ୟସ୍ତ କରୁଥିଲା, ଲାଗୁଥିଲା ଯେମିତି ଆକାଶରୁ ନିଆଁ ଝୁଲ ଝଲସୁଛି। ଜୀବଜଗତ ଟହଳ ବିକଳ ହେଉଥିଲା ସେ ତାତିରୁ ତ୍ରାହି ପାଇବା ଲାଗି। ଏପଟେ ଦେଖନ୍ତୁ ମମତାମୟୀ ପ୍ରକୃତିର କେତେ ଅପୂର୍ବ ଲୀଳା। କାଳ ବୈଶାଖୀର ପ୍ରଭାବରେ ହେଉ କି ଲଘୁଚାପର ବଳ କାରଣରୁ, ଏଇ କିଛିଦିନ ହେବ ଖରାବେଳିଆ ଛଡ଼ି ବର୍ଷାରେ ଜନଜୀବନକୁ ଅନେକ ଆଶ୍ୱସ୍ତି ମିଳିଛି। ଦୁଇ ପ୍ରହରର ତାତି କମିଯାଇଛି ଆଉ ରାତିର ସୁଲୁସୁଲିଆ ଥଣ୍ଡା ପବନରେ ଆଖିକୁ ବେଶ ସୁଖକର ନିଦ ମାଡ଼ି ଆସୁଛି। ସେଥିପାଇଁ ଆମେ ଯଦି ପ୍ରକୃତିର ନିୟମ ଅନୁସାରେ ଜୀବନଯାପନ କରିବା, ତାହେଲେ ପ୍ରକୃତିର ପ୍ରତିଟି ପରିବର୍ତ୍ତନ ସହ ଆମେ ବି ତାଳମେଳ ରକ୍ଷା କରିପାରିବା, ଯାହା ଆମକୁ ଅସହ୍ୟ ଜଣାପଡ଼ିବନି। ଶ୍ରୋତାବନ୍ଧୁ, ପ୍ରକୃତିର ମୋଡ଼ ପରିବର୍ତ୍ତନ ହେଲା ଭଳି ଏଥର କଥାର ମୋଡ଼ ବଦଳାଇବା ଏବଂ ଆଗକୁ ଜାଣିବା ଆଜି ଦିନର ଐତିହାସିକ ବିଶେଷତ୍ୱ।

ଜାଣିବା ଆଜି ଦିନର ଐତିହାସିକ ବିଶେଷତ୍ୱ। ସ୍ୱତନ୍ତ୍ର ଭାରତର ସଂସଦର ପ୍ରଥମ ଅଧିବେଶନ ଆଜି ଦିନରେ ଅର୍ଥାତ୍ ମେ ମାସର 13 ତାରିଖରେ 1952 ମସିହାରେ ଶୁଭାରମ୍ଭ ହୋଇଥିଲା, ଯାହା ଦେଶର ଲୋକତାନ୍ତ୍ରିକ ଇତିହାସରେ ଏକ ମାଇଲ ଖୁଣ୍ଟ ସ୍ଥାପନା କରିଥିଲା। ଏହି ଦିନ ହିଁ ଲୋକସଭା ଏବଂ ରାଜ୍ୟସଭାର ପ୍ରଥମ ବୈଠକ ଆୟୋଜିତ ହୋଇଥିଲା। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ 1962 ମସିହାରେ ଆଜିର ଦିନରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାବରେ ପଦଭାର ଗ୍ରହଣ କରିଥିଲେ। 2000 ମସିହା ଆଜିର ଦିନରେ ଲାରା ଦତ୍ତା ମିସ୍ ୟୁନିଭର୍ସ ଟାଇଟଲ୍ ଜିତି ଦେଶ ପାଇଁ ଗୌରବ ଆଣିଥିଲେ।

ଶ୍ରୋତାବନ୍ଧୁ, ଅନ୍ୟ କିଛି ଐତିହାସିକ ଘଟଣାବଳୀ ମଧ୍ୟରେ ରହିଛି 1918 ମସିହାରେ ଆଜିର ଦିନରେ ଆମ ଦେଶ ଭାରତ ରାଜସ୍ଥାନର ପୋଖରଣଠାରେ ଦୁଇଥର ପରମାଣୁ ପରୀକ୍ଷଣ କରିଥିଲା। 2010 ମସିହା ଆଜିର ଦିନରେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା ଇଲା ଭଟ୍ଟ ନିବାନ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏଥର ଆଜି ଦିନରେ ଜନ୍ମ ହୋଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ପ୍ରସିଦ୍ଧ ଓଡ଼ିଆ ସାହିତ୍ୟକାର ସଚି ରାଉତରାୟ ବା ସଚିଦାନନ୍ଦ ରାଉତରାୟ। 1916 ମସିହା ଆଜିର ଦିନରେ ଜନ୍ମ ହୋଇଥିବା ସଚି ରାଉତରାୟଙ୍କୁ କବିତା 1962 ପାଇଁ 1963 ମସିହାରେ ସାହିତ୍ୟ ଏକାଡେମୀ

ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜ୍ଞାନପୀଠ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି 1986 ମସିହାରେ। ସେ କେବଳ ଜଣେ ପ୍ରସିଦ୍ଧ ଓଡ଼ିଆ ସାହିତ୍ୟକାର ନଥିଲେ, ସେ ଥିଲେ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ, ଯେଉଁ କାରଣରୁ ସେ ଅନେକ ଥର କାରାବରଣ ଭୋଗ କରିଥିଲେ। ପାଥେୟ, ପୂର୍ଣ୍ଣିମା, ରକ୍ତଶିଖା, ବାଜି ରାଉତ, ଅଭିଯାନ, ଏସିଆର ସ୍ୱପ୍ନ ପରି ଅନେକ କାବ୍ୟ ସଂକଳନ ସହ ମଶାଣିର ଫୁଲ, ମାଟିର ତାଜ, ଚିତ୍ରଗ୍ରୀବା ଭଳି ଅନେକ କାଳଜୟୀ କୃତିର ସେ ହେଉଛନ୍ତି ରଚନାକାର, କଥାଶିଳ୍ପୀ, ନାଟ୍ୟକାର ଏବଂ ସାହିତ୍ୟ ମନୀଷୀ ଭାବରେ ସେ ଆଧୁନିକ ଓଡ଼ିଆ କବିତାର ଭଗୀରଥ ରୂପେ ପ୍ରସିଦ୍ଧି ଲାଭ କରିଛନ୍ତି। ଆଜି ତାଙ୍କ ଜନ୍ମତିଥି ଅବସରରେ ଜଣାଉଛୁ ଗଭୀର ଶ୍ରଦ୍ଧାଞ୍ଜଳି।

ଜାଣିବା ଏଥର ଆଜିର ଦିନରେ ନିଧନ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ। ପ୍ରସିଦ୍ଧ ଭାରତୀୟ ଚିକିତ୍ସକ ହେମଲତା ଗୁପ୍ତା 2006 ଆଜିର ଦିନରେ ପରଲୋକ ଗମନ କରିଥିଲେ। ଲକ୍ଷ୍ନୌର ପ୍ରସିଦ୍ଧ ସାୟର ହସରତ ମୁହାନି ଆଜି ଦିନରେ 1951 ମସିହାରେ ନିଧନ ହୋଇଥିଲେ। ଆର୍କେ ନାରାୟଣ, ଯିଏ ଥିଲେ ଇଂରାଜୀରେ ଲେଖିପାରୁଥିବା ଉତ୍କୃଷ୍ଟ ଭାରତୀୟ ଲେଖକଙ୍କ ମଧ୍ୟରୁ ଅନ୍ୟତମ, ସେ ମଧ୍ୟ ଆଜିର ଦିନରେ 2001 ମସିହାରେ ଇହଲୋକ ତ୍ୟାଗ କରିଥିଲେ। ଏହି ସମସ୍ତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ଜଣାଉଛୁ ଶ୍ରଦ୍ଧାଞ୍ଜଳି।

ଶୁଣିଲି ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ପ୍ରମୋଦିନୀ ସାହୁ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। କିଛି କ୍ଷଣ ମଧ୍ୟରେ

ଏକିଛି କ୍ଷଣରେ ଶୁଣିପାରିବେ କଥା ଗୀତର ଅଞ୍ଜଳି ଗୀତାଞ୍ଜଳି। 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ NCRT। ଆଜି ଶୁଣିପାରିବେ ଏହାର 1283 ଅଧ୍ୟାୟ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ପରେ ପରେ ଯୁବବାଣୀ ଯୁବ ଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ 5:30। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁନଃ ଶୁଣିପାରିବେ। ପରେ ପରେ 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ। ଆଜି ଏଥିରେ ସାନ୍ତାଳି ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଆନନ୍ଦ ମୁର୍ମୁ ଏବଂ ସାଥୀ। 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆଜି 6:30। ଏହି କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ। 7:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ ଖରାଦିନିଆ ମାଛ ପୋଖରୀ ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କରେ ଆଲୋଚନା କରିବେ ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ। ପରେ ପରେ ପାରମ୍ପରିକ ଗୀତରେ ପଲ୍ଲୀ ଗୀତ ଶୁଣିପାରିବେ ରାତି 8:00। ରାତି 8:15 ପାଲା ପ୍ରଚାର କରିବୁ। ପରିବେଷଣ କରିବେ ଗାୟକ ଭାଗବତ ପରିଡ଼ା ଓ ସାଥୀ। ଆଜି ରାତି 10:00 ଲୋକଗୀତ କାର୍ଯ୍ୟକ୍ରମରେ ରହିଛି କୀର୍ତ୍ତନ, ପରିବେଷଣ କରିବେ କୁଳମଣି ଜେନା ଓ ସାଥୀ। ଏବଂ ରାତି 10:30 ସିନେ ତରଙ୍ଗ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:03 ହେବାକୁ ଯାଉଛି। ସମୟ ଗୀତାଞ୍ଜଳିର ପ୍ରଯୋଜନା ଅନିତା ତିର୍କୀ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।
2: ଓପା, ଚାକିରି ମିଳିଗଲା।
3: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡାଏ ଶପିଂ।
2: ହଁ ଅପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ୍।
3: ରହିଯା ରାଜକୁମାର।

0: ଏତେ ପୂର୍ବରୁ ଖର୍ଚ୍ଚ?
1: ଇନ୍‌ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
0: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
1: କିନ୍ତୁ ଅପା,
0: ଦେଖ ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
1: ହଁ ଅପା, ପାର୍ଟି ମୋର, ବଜେଟ୍ ତୋର।
2: ଆର୍‌ବିଆଇ କହେ,
3: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: ତିନିଟା କଲେଜରେ
5: ବ୍ୟସ୍ତ ହୋନା,
4: ଫିସ୍ ତ ଦେଖ।
6: କଣ ଖବର?
7: କଣ ହେଲା?
5: ଫିସ୍ର ଟେନସନ।
7: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
4: ସିଏ କୋଉଠି
7: ମିଠା?
8: ଆର୍‌ବିଆଇ କହେ,
9: କର ସଠିକ ଆରମ୍ଭ, ହୁଏ ଫାଇନାନ୍ସିଆଲି ସ୍ମାର୍ଟ।
10: ବନ୍ଧୁ, କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ହିଁ କଳ୍ପନାଗୁଡ଼ିକୁ ସାକାର ରୂପ ଦେଇଥାଏ। କାହିଁକିନା କଳ୍ପନା କରିବା ଗୋଟିଏ କଥା, ତାକୁ ରୂପ ଦେବା ଆଉ ଗୋଟିଏ କଥା। କଳ୍ପନା କରିବା ଯାହା ଖୋଲା ଆଖିରେ ସ୍ୱପ୍ନ ଦେଖିବା ପରି ହୋଇଥାଏ, ହେଲେ ସେ କଳ୍ପନାକୁ ବାସ୍ତବତାର ରୂପ ଦେବା ପାଇଁ ହେଲେ ପ୍ରଥମେ ଆମ ଭିତରେ ଦୃଢ଼ ଇଚ୍ଛାଶକ୍ତିଟିଏ ଲୋଡ଼ା, ତାପରେ ସେ ଇଚ୍ଛାଶକ୍ତିକୁ ପ୍ରୟାସରେ ରୂପାନ୍ତରିତ କରିବା ଜରୁରୀ। ଆଉ ଏଇଭଳି ନିରନ୍ତର ପ୍ରୟାସରେ ଯେତେ ବଡ଼ ବାଧା ବିଘ୍ନ ଆସୁନା କାହିଁକି, ଦିନେ ନିଶ୍ଚୟ କଳ୍ପନା ତାର ସାକାର ରୂପ ପାଇଯାଏ। ବନ୍ଧୁ, ଆମ ସମସ୍ତଙ୍କ ମନରେ ଅନେକ କଳ୍ପନା ଜଳ୍ପନା ରାଜ କରୁଥାଏ, ହେଲେ ଯାହାକୁ ରୂପ ଦେବା ଲାଗି ଆମେ ଅବିରତ ପ୍ରୟାସ ଜାରି ରଖନ୍ତି, ସେଥିରେ ସଫଳତା ତ ନିଶ୍ଚିତ ମିଳିଥାଏ, ହେଲେ ଅନେକ ଅସୁମାରୀ କଳ୍ପନା ମନରେ ଝଡ଼ ସୃଷ୍ଟି କରି ଆମକୁ ଆନମନା କରି ସେଇ ମନରେ ହିଁ ମିଳେଇ ଯାଆନ୍ତି। କଳ୍ପନାର ଅଦୃଶ୍ୟ ଅଛୁଆ ରୂପ ତ ଲକ୍ଷ୍ୟ ପଥରେ ପହଞ୍ଚିବାର ସଫଳତମ ପ୍ରଥମ ପାହାଚ, ଆଉ ଏହି ପ୍ରଥମ ପାହାଚରେ ପାଦ ନ ଥପିବା ଯାଏଁ ଆମେ ଲକ୍ଷ୍ୟ ପଥରେ ଶେଷ ପାହାଚକୁ କେମିତି ଛୁଇଁପାରିବା? ତେଣୁ ମନରେ କଳ୍ପନା ଆସିବା କି କରିବା ଶୁଭ ସଙ୍କେତ। କେବଳ କଳ୍ପନା ରାଇଜରେ ଘୁରି ବୁଲିବା ଆଦୌ ଭଲ ନୁହେଁ, ବରଂ ସେସବୁ ଆମ ବୁଦ୍ଧିକୁ ପଣା କରିଦେଇଥାଏ, ଲକ୍ଷ୍ୟ ପ୍ରାପ୍ତିରେ ବାଧକ ସାଜିଥାଏ। ହେଲେ ସଙ୍ଗୀତର ମତୁଆଲା ଧୁନରେ ହଜିଯାଇ କିଛି କ୍ଷଣ ଲାଗି ଆମେ ମିଠା ମଧୁର କଳ୍ପନାରେ ହଜିଯିବାଟା ଅସୁବିଧା ନାହିଁ, ବରଂ ଏମିତିରେ ମନକୁ କିଛିଟା ସରସ ସୁନ୍ଦର କରାଯାଇପାରେ। ଚାଲନ୍ତୁ ସେଇ ଧୁନରେ ଆଗକୁ ବଢ଼ିବା। ମୁଁ ପ୍ରମୋଦିନୀ, ଆପଣଙ୍କ ରେଡ଼ିଓ ସାଥୀ, ଆଜି ଆପଣଙ୍କ ସାଥିରେ ଅଛି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ। ନମସ୍କାର।

କଳ୍ପନା ଗଢ଼ିଥାଏ। ଅନ୍ୟମାନଙ୍କ ଜୀବନକୁ ସୁଖୀ ଦେଖି ନିଜ ସୁଖୀ ଜୀବନର କଳ୍ପନା କରିଥାଏ, ଜୀବନକୁ ଏକ ନୂତନ ଦିଶା ଦେଇଥାଏ। ସେଥିପାଇଁ କୁହାଯାଏ, ଯେଉଁ ବ୍ୟକ୍ତି ଯେତେ ଉତ୍ତମ କଳ୍ପନା କରେ ତା ମସ୍ତିଷ୍କ ମଧ୍ୟ ସେତିକି ରଚନାତ୍ମକ ହୋଇଥାଏ, ଯାହାର ପରିଣାମ ମଧ୍ୟ ଭଲ ହିଁ ହୋଇଥାଏ।

କଳ୍ପନା ଗଢ଼ିଥାଏ। ଅନ୍ୟମାନଙ୍କ ଜୀବନକୁ ସୁଖୀ ଦେଖି ନିଜ ସୁଖୀ ଜୀବନର କଳ୍ପନା କରିଥାଏ, ଜୀବନକୁ ଏକ ନୂତନ ଦିଶା ଦେଇଥାଏ। ସେଥିପାଇଁ କୁହାଯାଏ, ଯେଉଁ ବ୍ୟକ୍ତି ଯେତେ ଉତ୍ତମ କଳ୍ପନା କରେ ତା ମସ୍ତିଷ୍କ ମଧ୍ୟ ସେତିକି ରଚନାତ୍ମକ ହୋଇଥାଏ, ଯାହାର ପରିଣାମ ମଧ୍ୟ ଭଲ ହିଁ ହୋଇଥାଏ।

ହଁ ବନ୍ଧୁ, ଗୋଟିଏ ବିଶ୍ୱାସ ହୃଦୟରେ ରଖିବା ଭଲ ଯେ ଆମର ସ୍ୱପ୍ନର କଳ୍ପନାଗୁଡ଼ିକ ନିଶ୍ଚୟ ପୂର୍ଣ୍ଣ ହୋଇଥାଏ, ହେଲେ ନିର୍ଭର କରିଥାଏ ଆମ ପ୍ରୟାସ ଉପରେ। କେବଳ କଳ୍ପନା କରୁଥିବା ଲୋକେ ଦୁନିଆରେ ଘୁରି ବୁଲୁଥାନ୍ତି ଏବଂ ବିଲକୁଲ କଳ୍ପନା କରୁନଥିବା ଲୋକେ କୌଣସି କାର୍ଯ୍ୟ ଯୋଜନାକୁ ପୂର୍ଣ୍ଣ ହିଁ କରିପାରନ୍ତି ନାହିଁ। କିନ୍ତୁ ହଁ, ଉଭୟ ମଧ୍ୟରେ ସନ୍ତୁଳନ ହିଁ ସ୍ୱର୍ଣ୍ଣିମ ଓ ସୁଖଦ ଜୀବନର ଆଧାର। ମାନେ ଭବିଷ୍ୟତ ପାଇଁ କିଛି ଶୁଭଙ୍କର, କିଛି ସୁଖଦ କଳ୍ପନା ବି କରିବା, ଆଉ ତାକୁ ରୂପ ଦେବା ଲାଗି ସଫଳ ପ୍ରୟାସ ବି ଜାରି ରଖିବା। ଆଜିର କଥାକୁ ତାହେଲେ ଏଇଠି ବିରାମ ଦେବା, ପୁଣି ଭେଟିବା। ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀର ନମସ୍କାର।

ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1283 ଅଧ୍ୟାୟ।

0: ଶେଷ ହେଲା ଖଞ୍ଜଣି ଭୋଜନ। ପରିବେଷଣ କରିଥିଲେ ହାଡ଼ୁବନ୍ଧୁ ବେହେରା ଏବଂ ସାଥୀ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ।
2: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର।

ନମସ୍କାର ଭଉଣୀ, ଶୁଭେଚ୍ଛା ଆଉ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ବସୁନ୍ଧରା। ଭଉଣୀ, ଏବେ ସାରା ଦେଶରେ ପାଳନ କରାଯାଉଛି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉତ୍ସବ। ଆକାଶବାଣୀ ଦୀର୍ଘ 90 ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମନକୁ କିଣିପାରିଛି, ଜିଣି ବି ପାରିଛି। ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ, ଶିକ୍ଷା, ସୂଚନା, ମନୋରଞ୍ଜନର କାର୍ଯ୍ୟକ୍ରମ, ସଠିକ୍ ସମ୍ବାଦ ପରିବେଷଣ, ଏସବୁ ମାଧ୍ୟମରେ ସେ ସାରା ଭାରତକୁ ବାନ୍ଧି ରଖିପାରିଛି। ଆଜି ବି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆକାଶବାଣୀ ହିଁ ହୋଇଥାଏ ସୂଚନା ଆଉ ଖବର ପ୍ରସାରଣର ଏକମାତ୍ର ମାଧ୍ୟମ। ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟକ୍ରମ କରିବା, ସବୁ କ୍ଷେତ୍ରରେ ଆକାଶବାଣୀ ଆଗରେ। ତେଣୁ ଏହାର ଜୟଯାତ୍ରା ଯେ ସୁଦୂର ପ୍ରସାରୀ, ଏହି ବିଶ୍ୱାସ ଆଉ ଭାବନା ଆମେ ରଖିବା।

0: ଭଉଣୀ, ମଣିଷ ଗୋଟିଏ ସାମାଜିକ ପ୍ରାଣୀ, ସମାଜକୁ ନେଇ ତା'ର ଅସ୍ତିତ୍ୱ। ଯଦି ସମାଜ ଶୃଙ୍ଖଳିତ ହୁଏ ତେବେ ସିଏ ସୁଖଶାନ୍ତିରେ ବସବାସ କରିପାରିବ, ଆଉ ଯଦି ସମାଜ ବିଶୃଙ୍ଖଳିତ ହୁଏ ତେବେ ତା'ର ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେବେ ସମାଜକୁ ଶୃଙ୍ଖଳିତ କରିବା ଦିଗରେ ଆଜିର ନାରୀର କ'ଣ ରହୁଛି ଭୂମିକା, ଏ ଉପରେ ଆସନ୍ତୁ ଶୁଣିବା ଆଲୋଚନା ଶୃଙ୍ଖଳିତ ସମାଜରେ ଆଧୁନିକ ନାରୀ। ଆଲୋଚନା କରିଛନ୍ତି ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡକ୍ଟର ଶୁଭସ୍ମିତା ଦାସ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର ମ୍ୟାଡ଼ାମ,
0: ସ୍ୱାଗତ କରୁଛୁ ଆମର ବସୁନ୍ଧରା କାର୍ଯ୍ୟକ୍ରମକୁ। ମ୍ୟାଡ଼ାମ, ଆଜି ଆମର ଆଲୋଚନାର ବିଷୟ ରହିଛି ସାମାଜିକ ଶୃଙ୍ଖଳାରେ ଆଧୁନିକ ନାରୀ। ବର୍ତ୍ତମାନ ସମାଜରେ ଶୃଙ୍ଖଳା କୋଉଭଳି ରହିଛି, ସାମାଜିକ ଶୃଙ୍ଖଳା କହିଲେ କ'ଣ ବୁଝିବା?
1: ସମାଜ ଏଭଳି ଗୋଟେ ବ୍ୟବସ୍ଥା ଯୋଉଠି ଅନେକ ବ୍ୟକ୍ତିମାନଙ୍କର ସହଯୋଗରେ ସେ ଗଠିତ ହୁଏ, ପ୍ରତି ବ୍ୟକ୍ତିର ଗୋଟେ ସ୍ୱାଧୀନତା ରହିଛି। ଏ ପ୍ରସଙ୍ଗ ସହିତ ସାମାଜିକ ଶୃଙ୍ଖଳା ଏବଂ ବିଶୃଙ୍ଖଳା ଜଡ଼ିତ। ଯଦି ଗୋଟିଏ ନିର୍ଦ୍ଦିଷ୍ଟ ସମାଜରେ ବସବାସ କରୁଥିବା ପ୍ରତି ବ୍ୟକ୍ତି ନିଜର ଦାୟବଦ୍ଧତା ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଭିତରେ ସମନ୍ୱୟ ରକ୍ଷା କରିପାରିବେ, ତାହେଲେ ସେ ସମାଜ ଶୃଙ୍ଖଳିତ ହୋଇକି ରହିବ। କିନ୍ତୁ ସେ କ୍ଷେତ୍ରରେ ଦୁଇ ପ୍ରକାର ପ୍ରସଙ୍ଗ ହେବ। ଯଦି ଅତ୍ୟଧିକ ମାତ୍ରାରେ ନିଜର ସ୍ୱାଧୀନତାର ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ବା ପ୍ରାଥମିକତା ଦେବେ, ତାହେଲେ ସମାଜରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେବ। ଯଦି ଜଣେ ଚାହିଁବ ମୁଁ ଏତିକି ଜାଗାରେ ରହିବି, ଏଟା ମୋର ଅଧିକାର, ଅନ୍ୟ ଜଣେ ତାର ଅଧିକାର ସେଠି କ୍ଷୁର୍ଣ୍ଣ ହଉଥିବ, ତାପରେ ସେଠି କଳି ଝଗଡ଼ା ଆରମ୍ଭ ହବ, କେହି କାହା ନିଷ୍ପତ୍ତିରୁ ଓହରିବାକୁ ଚାହିଁବେନି, ତାହେଲେ ବିଶୃଙ୍ଖଳା ସୃଷ୍ଟି ହବ। ଯଦି ଆପଣ ଶୃଙ୍ଖଳାର କଥା କହୁଛନ୍ତି ଆଉ ବର୍ତ୍ତମାନ ସମାଜର କଥା କହୁଛନ୍ତି, ଆମେ ଯୋଉଭଳି ସମାଜରେ ରହୁଛେ ଆଜିକାଲି ସମସ୍ତେ ନିଜର ସ୍ୱାଧୀନତା ନିଜର ଅଧିକାର ପ୍ରସଙ୍ଗରେ ମତେ ଲାଗେ ଅତ୍ୟଧିକ ସଚେତନ, ଆଉ ସେ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହେବାଟା ନିଶ୍ଚିନ୍ତ ଭାବରେ ଗୋଟେ ସାଧାରଣ ବିଷୟ।
0: ତେବେ ଆମର ଯୋଉ ଆଜିର ବିଷୟ ଅଛି ସାମାଜିକ ଶୃଙ୍ଖଳାରେ ଆଧୁନିକ ନାରୀ, ତେଣେ ସମାଜରେ ଶୃଙ୍ଖଳା ଆଣିବାରେ ବା ସମାଜକୁ ଶୃଙ୍ଖଳିତ କରିବାରେ ଆଜିର ଆଧୁନିକ ନାରୀ କ'ଣ କରିପାରିବ ବୋଲି ଆପଣ ଭାବୁଛନ୍ତି? ମ୍ୟାଡ଼ାମ, ଏ ପ୍ରସଙ୍ଗରେ ଆଧୁନିକ ନାରୀ ପଚାରିବାର କାରଣ ହେଉଛି, କିଛି ବର୍ଷ ପୂର୍ବରୁ ଏଇ ଯୋଉ ସ୍ୱାଧୀନତାର କଥା ଏବେ ଆମେ ଆଲୋଚନା କଲେ, ନାରୀମାନଙ୍କ ପାଖରେ ସେ ସ୍ୱାଧୀନତା ନଥିଲା ବା ସମାଜ ତାକୁ ସେତିକି ସ୍ୱାଧୀନତା ଦେଇନଥିଲା, କୌଣସି ଡିସିସନ୍ ନେବାର ଅଧିକାର ବା କୌଣସି ଘଟଣା ଉପରେ ନିଜର ମତାମତ ରଖିବାର ଅଧିକାର ସମାଜ ତାକୁ ଦେଇନଥିଲା, ନା ପରିବାରରେ ନା ସମାଜରେ। କିନ୍ତୁ ବର୍ତ୍ତମାନର ନାରୀ ସବୁ କ୍ଷେତ୍ରରେ ପାରଙ୍ଗମ, ଆଉ ସମାଜ ସମ୍ବିଧାନ ସବୁକିଛି ତାକୁ ସେ ଅଧିକାର ଦେଇଛି, ତେଣୁ ଏଇ ସମାଜକୁ ଶୃଙ୍ଖଳିତ ଦିଗରେ ଆଣିବାରେ ଏଇ ଆଧୁନିକ ନାରୀ କ'ଣ କରିପାରିବ?
1: ଆଧୁନିକ ନାରୀ କହିଲେ ଆମେ ଦୁଇଟା ପ୍ରସଙ୍ଗ ଭିତରେ ଠିଆ ହେଇଯାଉଛେ, ଆଧୁନିକତା ଏବଂ ନାରୀ। ଆଉ ଆପଣ ଯୋଉ ଆଧୁନିକ ନାରୀ ପ୍ରସଙ୍ଗ ଆଣୁଛନ୍ତି, ଏଠି ନାରୀ କହିଲେ ନାରୀବାଦ, ଏଠି ନାରୀ କହିଲେ ନାରୀତ୍ୱ ନୁହେଁ। ତେଣୁକରି ଆଧୁନିକତା ଗୋଟେ ବହୁତ ସ୍ୱତଃପ୍ରବୃତ ଭାବରେ ତାର କୌଣସି ସଂଜ୍ଞା ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧାରଣ ବା ନିର୍ଦ୍ଦିଷ୍ଟ କରାଯାଇପାରୁନି, କାରଣ ଆଧୁନିକତା 1700-1800 ମସିହାରେ ପାଶ୍ଚାତ୍ୟ ଦେଶମାନଙ୍କରେ ଗୋଟେ ନବଜାଗରଣ ହିସାବରେ ସାଂସ୍କୃତିକ ସାମାଜିକ କ୍ଷେତ୍ରରେ ଅଭ୍ୟୁଦୟ ହେଇଥିଲା। ବର୍ତ୍ତମାନର ଯୋଉଭଳିଆ ସାଂସ୍କୃତିକ ପରିବେଶ ଭିତରେ ଆମେ ରହୁଛେ ଆଉ ଯୋଉଭଳିଆ ବ୍ୟକ୍ତି ମାନସିକତାର ସମଷ୍ଟିକୁ ନେଇ ଆମ ସମାଜ ତିଆରି ହେଉଛି, ତାକୁ ନେଇକି ଆମେ ଚଳିବା, ତାହେଲେ ଆମେ ଆଧୁନିକ ହେଇଯିବା। ଆପଣ ଯୋଉ କହିଲେ ଯେ ଆଗରୁ ନାରୀକୁ ସେ ପ୍ରକାର ସ୍ୱାଧୀନତା ମିଳିନଥିଲା, ଏଇ ଆଗଟା କହିଲେ ଆପଣ କେତେ ଆଗକୁ ଯାଉଛନ୍ତି ବା କେତେ ପଛକୁ ଯାଉଛନ୍ତି? 1600-1700 ସମୟରେ ଯଦି ଓଡ଼ିଶାକୁ ଆମେ ଲକ୍ଷ୍ୟ କରିବା, ସେ ଗୋଟେ ଅନ୍ଧକାର ଯୁଗ ଥିଲା, କାରଣ ବୈଦେଶିକ ଶତ୍ରୁର ବାରମ୍ବାର ଆକ୍ରମଣ, ରାଜନୈତିକ କ୍ଷେତ୍ରରେ ଗୋଟେ ଅସ୍ଥିରତା ଆସିବା ଦ୍ୱାରା ସାମାଜିକତାରେ ଅନେକ ଗୁଡ଼େ କୁସଂସ୍କାର ଧର୍ମୀ ପରିବର୍ତ୍ତନ ଆସିଲା, ଯୋଉଥିରେ ଆପଣଙ୍କର ସତୀଦାହ ପ୍ରଥା, ବାଲ୍ୟ ବିବାହ ପ୍ରଥା, ବାଲ୍ୟ ବିଧବାଙ୍କ ପ୍ରତି ଗୋଟେ ଅତ୍ୟାଚାର ପ୍ରସଙ୍ଗ ଆସିଲା, ନାରୀ ଶିକ୍ଷାରେ ହାନି ଘଟିଲା। କିନ୍ତୁ ତାହାର ଯଦି ପୂର୍ବବର୍ତ୍ତୀ ସମୟକୁ ଆପଣ ଯିବେ, ସେତେବେଳେ ଏ ପ୍ରସଙ୍ଗ ନଥିଲା। 1600 ବି ମାଧବୀ ଦାସୀ ଯୋଉଭଳିଆ କବିତା ଲେଖିଛନ୍ତି ଭକ୍ତି ଆନ୍ଦୋଳନ ସମୟରେ, ମୀରାବାଈ ଯୋଉ ପ୍ରସଙ୍ଗରେ ଆମେ ଦେଖୁଛେ, ତାଙ୍କ ସମୟରେ ସେମାନେ ଆଧୁନିକ ଥିଲେ। 1800 ଆମେ ରାଣୀ ଲକ୍ଷ୍ମୀବାଈଙ୍କୁ ଯେତେବେଳେ ଦେଖୁଛେ ସେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢୁଛନ୍ତି, ସେ ତାଙ୍କ ସମୟରେ ଆଧୁନିକ ଥିଲେ। ତେଣୁକରି ସମାଜ ଯୋଉ ସ୍ତର ଦେଇ ଯାଇଛି, ସେଇ ସ୍ତର ଦେଇକି ତାର ଗୋଟେ ପ୍ରତିଫଳନ ଆମେ ଉଭୟ ନାରୀ ଏବଂ ପୁରୁଷଙ୍କ ଉପରେ ଦେଖୁଛେ। ବର୍ତ୍ତମାନ ଯୋଉ ସମୟରେ ଆମେ ବଞ୍ଚୁଛେ, ଏଇ ଯୋଉ ପାଶ୍ଚାତ୍ୟର ନାରୀବାଦର ପ୍ରସଙ୍ଗ ଆସିଲା, ବିଭିନ୍ନ ମୌଳିକ ପ୍ରସଙ୍ଗ ଗୁଡିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଇକି ଆନ୍ଦୋଳନର ରୂପ ନେଇକି ଆସିଲା, ସେମାନେ ମତଦାନର ଅଧିକାର ଦାବି କଲେ, କାର୍ଯ୍ୟକ୍ଷେତ୍ରରେ ସମାନ ଦରମା ଦାବି କଲେ, ପୈତୃକ ସମ୍ପତ୍ତିର ଅଧିକାର ଦାବି କଲେ। କିନ୍ତୁ ୟା ସହିତ ଆଉ ଗୋଟେ ଧାରା ବି ଆସିଲା ଯାହାକୁ ଇଂରାଜୀରେ ରାଡିକାଲ ଫେମିନିଜିମ ବୋଲି କହୁଛନ୍ତି, ବା କଠୋର ନାରୀବାଦର ପ୍ରସଙ୍ଗ ଆସିଲା। ସେମାନେ ସମୁଦାୟ ପୁରୁଷ ବିରୋଧୀ ଭାବରେ କାର୍ଯ୍ୟ କଲେ ଏବଂ ପୁରୁଷ ଯୋଉ ଯୋଉ ନକାରାତ୍ମକ ଦିଗରେ ବା ସମାଜର ବିଘଟନ ଦିଗରେ କାମ କରୁଥିଲା, ସେମାନେ କହିଲେ ଆମେ ବି ସେଇ ଦିଗରେ କାମ କରିବା। ଆଗରୁ ପୁରୁଷମାନେ ନିଶାଗ୍ରସ୍ତ ହଉଥିଲେ, ମଦ୍ୟପାନ କରୁଥିଲେ, ଏବେ ତ ନାରୀମାନେ ବି ସେ ସ୍ଥିତିକୁ ଆସିଗଲେଣି। କାରଣ ସେମାନେ କହିବା କଥା, ପୁରୁଷ ଯଦି ନିଶା କରିପାରିବ, ନାରୀ କାହିଁକି କରିବନି? ପୁରୁଷ ଯଦି ନାରୀ ପ୍ରତି ଅତ୍ୟାଚାର

0: ଦେଖୁଛନ୍ତି ଆମେ କାହିଁକି ପୁରୁଷଙ୍କ ପ୍ରତି ଅତ୍ୟାଚାର କରିବୁନୁ, ଆଇନର ଗଳା ବାଟ ଦେଇକି ଆମେ କାହିଁକି ତାଙ୍କ ଉପରେ ବିଭିନ୍ନ ପ୍ରକାର ମିଛ ସତର କେସ୍ ଲଗେଇକି ତାଙ୍କଠୁ କାହିଁକି ଅର୍ଥ ଭିତ୍ତିରେ ଶୋଷଣ ନ କରିପାରିବୁ? ଆପଣ ଏ ନାରୀକୁ କେତେ ଦୂର ଆଧୁନିକ କହିବେ ସେଟା ଗୋଟେ ପ୍ରଶ୍ନବାଚୀର ପ୍ରସଙ୍ଗ, କିନ୍ତୁ ଇଏ ସମାଜରେ ଶୃଙ୍ଖଳା ଆଣିପାରିବନି, ଏ ବିଶୃଙ୍ଖଳା ସୃଷ୍ଟି କରିବ। ଆଉ ଆପଣ ଯଦି ଶୃଙ୍ଖଳାର କଥା କହୁଛନ୍ତି, ସେଠି ନାରୀକୁ ପ୍ରଥମେ ବୁଝିବାକୁ ପଡିବ ସାମାଜିକ ସ୍ଥିତି ଏବଂ ଜୈବିକ ଆବେଦନରେ ନାରୀ ଠାରୁ ଆଶା କଣ କରାଯାଉଛି। ଗୋଟେ ନାରୀ ଠାରୁ ପ୍ରକୃତି କଣ ଆଶା କରୁଛି? ସେ ନାରୀକୁ କୋମଳତା ଦେଇଛି, ସେ କ୍ଷମା ଆଶା କରେ। ନାରୀ ଭିତରେ ଗୋଟେ ସୃଜନଶୀଳତା ଦେଇଛି, ସେ ସେଇ ସୃଷ୍ଟିଶୀଳତାର ମମତା ଆଶା କରେ। ନାରୀକୁ ଜଟିଳ ଚିନ୍ତନ ପ୍ରକ୍ରିୟା ଦିଆହେଇଛି ପ୍ରକୃତିଗତ ଭାବରେ, ତେଣୁକରି ନାରୀକୁ ଅନେକ ଜିନିଷ ଏକ ସମୟରେ ସଜାଡ଼ିବା ସମନ୍ୱୟ ରଖିବାର ପ୍ରସଙ୍ଗ ପ୍ରକୃତି ଆଶା କରେ। ସମାଜ ଏବଂ ପରିବାରର ଦାୟିତ୍ୱ ଯେ ସେ ନାରୀମାନଙ୍କୁ ସୁରକ୍ଷିତ ରଖିବ, ତାର ପ୍ରତିବଦଳରେ ନାରୀମାନେ ସ୍ନେହ ମମତା ସୌହାର୍ଦ୍ଦ୍ୟ ସୁସଂଗଠନ ପରିବାରର ଉନ୍ନତି ଶିକ୍ଷା ଜ୍ଞାନ ସ୍ୱାସ୍ଥ୍ୟ ଏ ପ୍ରସଙ୍ଗରେ କାମ କରିବେ, ତାହେଲେ ଆମେ କହିପାରିବା ନାରୀ ସାମାଜିକ ଶୃଙ୍ଖଳାରେ ତାର ପ୍ରକୃତ ଭୂମିକା ତୁଲେଇ ପାରିବ ବୋଲି। ନାରୀ ଯଦି ନିଜ ପ୍ରସଙ୍ଗରେ କେବଳ ମତେ କଣ ଲାଭ ମିଳିବ, ପୂର୍ବରୁ ନାରୀମାନଙ୍କ ଶିକ୍ଷାର ଅଧିକାର ନଥିଲା, ଆଜି ଆମର ଶିକ୍ଷାର ଅଧିକାର ଅଛି, ଆମେ ଶିକ୍ଷିତ ହବା, ଏଟା ତ କୌଣସି ଭୁଲ କଥା ନୁହେଁ। ଶିକ୍ଷିତ ହବା ପାଇଁ ଆମେ ଯୋଉଭଳି ଭାବରେ ସମାଜରେ ନ୍ୟାୟିକ ବ୍ୟବସ୍ଥା ଅଛି ତାର ଆଶ୍ରୟ ନବା, କିନ୍ତୁ ତାର ମାନେ ତ ନୁହଁ ଯେ ଆମେ ହତିଆର ଧରିକି ଉଠିବା ଆଉ ସମସ୍ତଙ୍କୁ ମାରି ପକେଇବା।
1: ତ ଏଇ ଯୋଉ ଆପଣ କହିଲେ ନାରୀ ଯଦି ତାର ସୀମାକୁ ଉଲ୍ଲଂଘନ କରୁଛି ତାହେଲେ ବିଶୃଙ୍ଖଳା ସୃଷ୍ଟି ହେଉଛି, କିନ୍ତୁ ବର୍ତ୍ତମାନ ଆଧୁନିକ ନାରୀ ଯୋଉଟା ଆମେ କହୁଛନ୍ତି ନାରୀ ଉଚ୍ଚ ଶିକ୍ଷିତ ଯୋଗୁଁ ଆମେ ତାକୁ ଆଧୁନିକ କୁହନ୍ତୁ ବା ତାର ସଚେତନତା ମନୋବୃତ୍ତି ନେଇକି ଆମେ ତାକୁ ଆଧୁନିକ କୁହନ୍ତୁ, ସେଇ ଯୋଉ ଆଧୁନିକତାକୁ ଉପଯୋଗ କରି ସମାଜକୁ ଗୋଟେ ନାରୀ କୋଉ ଦିଗରେ ନେଇପାରୁଛି ବୋଲି ଆପଣ ଭାବୁଛନ୍ତି ବା ନେଇପାରିବ କୋଉ ଦିଗରେ, ଚାହିଁଲେ ସେ କଣ କରିପାରିବ?
0: ନାରୀ ଚାହିଁଲେ କଣ କରିପାରିବ ଏଇ ପ୍ରସଙ୍ଗକୁ ମୁଁ ପ୍ରଥମେ ରଖିବାକୁ ଚାହିଁବି। ପ୍ରକୃତି ଆମକୁ ସୃଷ୍ଟି କରିବାର କ୍ଷମତା ଦେଇଛି। 9 ମାସ ସେ ଛୁଆଟି ନାରୀର ପେଟ ଭିତରେ ରହୁଛି, ତେଣୁକରି ତାର ମସ୍ତିଷ୍କର ବିକାଶ ନେଇକିରି ଶରୀର ଗଠନ ପର୍ଯ୍ୟନ୍ତ ସବୁ ନିର୍ଭର କରେ ମା ଉପରେ। ଆଉ ସିଏ ଏମିତି ନୁହେଁ ଯେ ନାରୀଟେ ଯୋଉଦିନ ଗର୍ଭବତୀ ହବ ସେଇ ଦିନରୁ ସେ ଚେଷ୍ଟା କରିବ ମୁଁ ପିଲାଟାର ଶରୀର ଏମିତି ତିଆରି କରିବାକୁ ଚାହିଁବି। ନାରୀ ନିଜେ ସେଇଭଳି ପୂର୍ଣ୍ଣ ଭାବରେ ଗୋଟେ ଜୀବନ ବଞ୍ଚିଥିବ ଏବଂ ସେଇଭଳି ଗୋଟେ ଚିନ୍ତନ ଭିତରେ ବଞ୍ଚୁଥିବ ଯୋଉଥିରେ ସେ ଯୋଉ ପିଲାଟିକୁ ଜନ୍ମ କରିବ ତାକୁ ସେଇଭଳି ଶରୀର ଦେଇପାରିବ, ସେଥିପାଇଁ ନାରୀ ପ୍ରଥମେ ଜାଣିପାରିବା ଦରକାର ଯେ ତାର ପୋଷଣ କୋଭଳିଆ ହବା ଦରକାର। ନାରୀ ଯେତେ ଆଧୁନିକ ହଉ ରୋଷେଇ କରିବାକୁ ପଡିବ, କିନ୍ତୁ ସେ ରୋଷେଇରେ କେତିକି ପୋଷଣ ରହୁଛି, ସେ ପୋଷଣ ପୁରୁଷ ପାଇଁ କେତେ ଦୂର ଯୋଗ୍ୟ, ନାରୀ ପାଇଁ କେତେ ଦୂର ସଠିକ୍, ଗର୍ଭବତୀ ନାରୀ ପାଇଁ ପୋଷଣ କୋଭଳିଆ ହବା ଦରକାର, ଆଜିକାଲି ସେ ପ୍ରସଙ୍ଗ ଆମ ପାଖରେ ଜଣା ନାହିଁ, ଆମେ ୟା ପାଇଁ ସଚେତନ ନାହାନ୍ତି। ଯୋଉଟା ଆପଣ କହିଲେ ସେ ଆଧୁନିକ କୋଉଥିରୁ ହଉଛି, ସଚେତନତାରୁ, ଯିଏ ନିଜେ କଣ ଖାଇବ ନିଜର ଶାରୀରିକ ପୋଷଣ କଣ ଆବଶ୍ୟକ ଜାଣିନି ତାକୁ ଆପଣ କଣ କହିବେ ଆଧୁନିକ? କେବଳ କଣ ବେଶ ପୋଷାକ ଆଉ ପାଶ୍ଚାତ୍ୟ ସଂସ୍କୃତିର ଢାଞ୍ଚାରେ ପଡିଗଲେ ନାରୀ ଆଧୁନିକ ହେଇଯାଏ?
1: ବର୍ତ୍ତମାନ ତ ଆମେ ମାନେ ସେଟା ବୁଝୁଛନ୍ତି ନା ମ୍ୟାଡମ, ବର୍ତ୍ତମାନ ସମାଜରେ ଆପଣ ଦେଖୁଛନ୍ତି କଣ, ଆମେ ଜଣଙ୍କର ବେଶ ପୋଷାକ ଜଣଙ୍କର କଥା କହିବାର ଶୈଳୀ ଭାବଭଙ୍ଗୀ ତାକୁ ଦେଖିକି ଆମେ ଆଧୁନିକ କହୁଛନ୍ତି ନା କି ତାର ଚଳଣି ତାର ଚରିତ୍ର ତାର ଶାଳୀନତା ତାକୁ କଣ ଆମେ ଆଧୁନିକର ଟିପ୍ପଣୀ ଦଉଛନ୍ତି କି?
0: ତାହେଲେ ତ ଏଠି ଆମକୁ ଆଧୁନିକତାର ସଂଜ୍ଞା ପ୍ରଥମେ ସ୍ପଷ୍ଟ ଭାବରେ ବୁଝିବା ଦରକାର। ଯଦି ଜଣେ ନାରୀ ଆଧୁନିକତାର ସଂଜ୍ଞା କଣ ଜାଣିନି ସେ ଆଧୁନିକ କେମିତି ହବ? ନାରୀ ପାଖରେ ଯଦି ପିଲାଟିକୁ 9 ମାସ ପେଟରେ ଗଢିବାର ସୁଯୋଗ ଅଛି, 6 ମାସ କାଳ କ୍ଷୀର ଖୁଏଇକି ନାରୀଟି ପିଲାଟିକୁ ବଡ କରେ, ତେଣୁ ତାର ତା ଶିଶୁ ସହିତ ନିହାତି ଭାବରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ଅପେକ୍ଷା ଇମୋସନାଲ ବା ଆବେଗଗତ ସମ୍ପର୍କ ଅଧିକ ଦୃଢ଼। ତେଣୁକରି ନାରୀ ଯୋଉଭଳି ସନ୍ତାନକୁ ତିଆରି କରିବ ସମାଜ ଭବିଷ୍ୟତରେ ସେଇଭଳି ଜାଗାରେ ଠିଆ ହବ। ନାରୀ ପୁଅକୁ ବି ତିଆରି କରେ, ନାରୀ ଝିଅକୁ ବି ତିଆରି କରେ, ସିଏ ଝିଅକୁ ଯାହା ଶିଖେଇବ ଆସନ୍ତା ପିଢ଼ିରେ ଆପଣ ସେଇଭଳି ନାରୀ ପାଇବେ, ସେଇଭଳିଆ ମା ପାଇବେ। ସିଏ ପୁଅଟିକୁ ଯୋଉଭଳି ଭାବରେ ଗଢିବ ଆସନ୍ତା ପିଢ଼ି ସେଇଭଳିଆ ସ୍ୱାମୀ ପାଇବ, ସେଇଭଳିଆ ପୁଅ ପାଇବ। ତେଣୁକରି ନାରୀ ପାଖରେ

0: ନାହିଁ।
1: ହଁ
0: ଏବେ ବି ବହୁତ ଘର ଅଛି ଯୋଉ ଘର ମାନଙ୍କରେ ସ୍ତ୍ରୀମାନେ ଗୃହିଣୀ ହିସାବରେ ରହୁଛନ୍ତି ବା ତାଙ୍କର ମୂଳ ଦାୟିତ୍ୱ କେବଳ ଘର ସମ୍ଭାଳିବା, ଆଉ କିଛି ଲୋକ ଅଛନ୍ତି ଯୋଉମାନେ ଘର ଚଳେଇବା ସହିତ ବି ଅଫିସ କାମ ତୁଲଉଛନ୍ତି, ମୂଲ ବି ଲାଗୁଛନ୍ତି, ସବୁ କିଛି କରୁଛନ୍ତି। କିନ୍ତୁ ସନ୍ତାନର ଲାଳନ ପାଳନ କ୍ଷେତ୍ରରେ ମା ପାଖରେ ଯୋଉ ଅଧିକ ସମୟ ଯେତିକି ରହୁଛି ସେ ସମୟ ତ ପୁରୁଷ ପାଖରେ ନାହିଁ। ପିଲାଟା ଯେତେବେଳେ ମା ସହିତ ଛୋଟ ଥିଲାବେଳେ ଆବେଗାତ୍ମକ ଭାବରେ ଜଡିତ, ସେ ଯାହା ହେଇଗଲେ ବି ଦୌଡିକି ଆସି ମା ପାଖରେ ପହଞ୍ଚିଯିବ। ମା ଯଦି ସେଇ କୋମଳମତି ଶିଶୁଙ୍କ ମନରେ ଧରିବ ଯେ ତୁ ପୁଅଟେ ନା ଝିଅଟେ ଗୋଟେ ସମ୍ମାନ ଦବୁ, ତାକୁ ସେମିତି ହଇରାଣ କରନ୍ତିନି, ଏମିତି କେବେ କରିବୁନୁ, ଶିଖେଇବ, କାନ ଧରିକି ଶାସନ କରିବ, ତାହେଲେ ସେ ସୁଦୃଢ ସମାଜ ତିଆରି କରିବ। ଆପଣ ଯୋଉଠି ବି ଲିଙ୍ଗଗତ ଅପରାଧର ପ୍ରସଙ୍ଗ ଦେଖିବେ ସେଠି ଦିପଟରେ ଦିଟା ମା ହିଁ ଠିଆ ହେଇଥିବେ। ମୁଁ ନିର୍ଭୟା ଘଟଣାକୁ ଯଦି ବି ଏଠି ଉଦାହରଣରେ ଆଣିବି, ସେତେବେଳେ ସେଇ ଯୋଉ 5 ଜଣଙ୍କ ଭିତରୁ 4 ଜଣଙ୍କୁ ଫାଶୀ ପାଇଁକି ସୁପ୍ରିମକୋର୍ଟ ଦଣ୍ଡାଦେଶ କଲେ, ମା ମାନେ ହିଁ କାନ୍ଦୁଥିଲେ, ଆରେ ତମେ ବି ମାଟେ, ତମ ପୁଅଟେ ମରିଯିବ ଚାଲିଯିବ, ସେଥିପାଇଁ ଆମକୁ ବି ଦୁଃଖ ଲାଗୁଛି, କିନ୍ତୁ ଆଉ ଗୋଟେ ମା ଯେ ତା ଝିଅ

ସେଥିପାଇଁ କି ସୁପ୍ରିମକୋର୍ଟ ଦଣ୍ଡାଦେଶ କଲେ, ମା ମାନେ ହିଁ କାନ୍ଦୁଥିଲେ, ଆରେ ତମେ ବି ମା ଟେ, ତମ ପୁଅଟେ ମରିଯିବ ଚାଲିଯିବ, ସେଥିପାଇଁ ଆମକୁ ବି ଦୁଃଖ ଲାଗୁଛି, କିନ୍ତୁ ଆଉ ଗୋଟେ ମା ଯେ ତା ଝିଅ ହରେଇ ଦେଲାନି, ତମେ କେମିତି ସେ ପୁଅଟାକୁ ଗଢିଛ, ସେ ଆଉ ଗୋଟେ ମାତୃତ୍ୱକୁ ଉଚ୍ଛନ୍ନ କରିଦଉଛି। 25

ଉତ୍ପତ୍ତି କରୁଛି, ନାରୀ ହିଁ ରହୁଛି। କାହିଁକି ନା ଯୋଉଟା କହିଲେ ପ୍ରକୃତି ତାକୁ ସୃଷ୍ଟି କରିବାର ଅଧିକାର ଦେଇଛି, ତେଣୁ ଯାହା କିଛି ସେ ସୃଷ୍ଟି କରିକି ଏ ସମାଜକୁ ଦବ, ସେ କଣ୍ଢେଇଟିକୁ ଯଦି ବିକୃତ କରିକି ଦବ ତାହେଲେ ବିକୃତ ସମାଜ ସୃଷ୍ଟି ହବ, ସିଏ ଯଦି ସୁନ୍ଦର ରୂପଟିଏ କରିକି ତାକୁ ଦବ ତେବେ ସୁନ୍ଦର ସମାଜଟିଏ ମଧ୍ୟ ସୃଷ୍ଟି ହବ। ତେବେ ଶେଷରେ ଆପଣ

0: ପ୍ରତିଥର ଭଳି ଏବେ ଆସନ୍ତୁ ସରକାରଙ୍କର ଗୋଟିଏ ଯୋଜନା ସମ୍ପର୍କରେ ଜାଣିନେବା।
1: ବେଟି ବଚାଓ ବେଟି ପଢ଼ାଓ ହେଉଛି କେନ୍ଦ୍ର ସରକାରଙ୍କର ଗୋଟିଏ ସୁଚିନ୍ତିତ ଯୋଜନା। ଝିଅ ହେଉଛି ଘରର ଲକ୍ଷ୍ମୀ, ଝିଅ ନଥିଲେ ଘର ସୁନ୍ଦର ଦେଖାଯାଏନି। ଭଉଣୀ, ଏସବୁ କଥା ଆମେ ସବୁବେଳେ କହୁଛନ୍ତି, କିନ୍ତୁ ଏମିତି କ'ଣ ହେଲା ଭାରତ ଭଳି ଗୋଟିଏ ସଂସ୍କୃତି ସମ୍ପନ୍ନ ଆଉ ଉଚ୍ଚ ଚିନ୍ତାଧାରା ରଖୁଥିବା ଦେଶରେ ଝିଅମାନଙ୍କୁ ବଞ୍ଚାଇ ରଖିବା ଆଉ ସେମାନଙ୍କୁ ପଢ଼ାଇବା ପାଇଁ ଗୋଟିଏ ଯୋଜନା ତିଆରି କରିବାକୁ ପଡ଼ିଲା? ଏହାର ମୁଖ୍ୟ କାରଣ ହେଉଛି ଆମର ମାନସିକତା ଛୋଟ ହୋଇଯାଉଛି। ଝିଅମାନଙ୍କ ପ୍ରତି ଆମର ଚିନ୍ତାଧାରା ଏଭଳି ଭାବରେ ବଦଳି ଯାଇଛି ଯେ ଯେଉଁଥିପାଇଁ ସେମାନଙ୍କର ଜୀବନ ଏବେ ସଙ୍କଟରେ ପଡ଼ିଯାଇଛି। ଆମେ ପୁଅ ଆଉ ଝିଅ ଭିତରେ ଭେଦଭାବ କରୁଛନ୍ତି, କାରଣ ଆମର ଭାବନା ହେଉଛି ପୁଅ ବାପା ମାଙ୍କୁ ପୋଷିବ, ସାରା ଜୀବନ ତାଙ୍କର ସେବା କରିବ, କିନ୍ତୁ ଝିଅ ତ ପରଧନ, ବାହାସା ହୋଇ ପରଘରକୁ ଚାଲିଯିବ। ସେଇଥିପାଇଁ ପଇସା ସାରି ତାକୁ ଅଧିକ ପାଠ ପଢ଼ାଇବା କ'ଣ ଦରକାର? ଏହିସବୁ ଚିନ୍ତାଧାରା ପାଇଁ ଆମେ ପୁଅକୁ ଅଧିକ ପାଠ ପଢ଼ାଉ ଆଉ ତାର ଅଧିକ ଧ୍ୟାନ ରଖୁ। ଝିଅମାନଙ୍କ ପ୍ରତି ଆମର ଚିନ୍ତାଧାରା ଏତେ ତଳକୁ ଖସିଗଲାଣି ଯେ ଅନେକ ଝିଅଟି ଜନ୍ମ ହେବା ପୂର୍ବରୁ ତାକୁ ମାରିଦେବାକୁ ଚାହୁଁଛନ୍ତି, ଆଉ ଯଦି ବି ତାର ଜନ୍ମ ହୋଇଗଲା ତେବେ ତାକୁ କୌଣସି ଶୂନଶାନ ଜାଗାରେ ନେଇ ଫୋପାଡ଼ି ଦେଉଛନ୍ତି। ଆମ ସରକାର ଯଦିଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ଅନେକ ଆଇନ ପ୍ରଣୟନ କରିଛନ୍ତି, ତଥାପି ଏହି ନୃଶଂସ କାମ ଏବେ ବି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇନି। ଏହିସବୁ ଗଭୀର ସମସ୍ୟାକୁ ଦୃଷ୍ଟିରେ ରଖି ଆମ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ବେଟି ବଚାଓ ବେଟି ପଢ଼ାଓ ଯୋଜନା। ଏହି ଯୋଜନା ଅନୁସାରେ ଝିଅମାନଙ୍କ ଶିକ୍ଷା ଲାଗି ଉଚିତ ବ୍ୟବସ୍ଥା କରାଯାଇଛି ଏବଂ ଲୋକମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ସବୁଆଡ଼େ ଏହାର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି, ଯାହାଫଳରେ କି ସମସ୍ତେ ଝିଅର ପ୍ରକୃତ ମୂଲ୍ୟ ବୁଝିବେ ଏବଂ ପୁଅ ଝିଅ ଭିତରେ କୌଣସି ଭେଦଭାବ କରିବେନି।

0: ଶୁଣିଲେ ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନ କରିଥିଲେ ଅନିତା ତିର୍କୀ ଏବଂ ଉପସ୍ଥାପନାରେ ଥିଲେ କଳ୍ପନାରେ ସାହୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆର ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ। ତାମିଲନାଡୁରେ ଟିଭିକେ ନେତୃତ୍ୱରେ ପରିଚାଳିତ ସି ଜୋସେଫ୍ ବିଜୟଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ସପକ୍ଷରେ 144 ଜଣ ବିଧାୟକ ଭୋଟ୍ ଦେଇଥିଲେ। ଏହାଫଳରେ ଗୃହରେ ବିଜୟଙ୍କ ନେତୃତ୍ୱରେ ପରିଚାଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟଙ୍କ ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108 ଆସନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗାସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ

ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ

ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

0: ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବସିଡି ଦେଉଛି ସେ ସବସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯୋଉ ସବସିଡି ଦେଉଛି ପ୍ରୋତ୍ସାହନ ଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
1: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟାତ

ପରଲୋକରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଗୁଡ଼ାସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ର

ଦେଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶୁଣୁଥିଲି ଆଜ୍କେ ମେହମାନ କାର୍ଯ୍ୟକ୍ରମ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଅପରାହ୍ନ 5ଟା ପ୍ରଚାର କରୁଛୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଥିରେ ଶୁଣିପାରିବେ କେତୋଟି ଚଳଚ୍ଚିତ୍ରର ଗୀତ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ। ହିରୋ ଚଳଚ୍ଚିତ୍ରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଶିବା ଏବଂ ପାମିଲା ଚେନ୍। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜାନ୍ ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ମନହର ଉଦାସ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେବ୍ 98.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏଥରର ଗୀତଟି ଶୁଣନ୍ତୁ, କ୍ରିମିନାଲ ଚଳଚ୍ଚିତ୍ରର। ଦୀପକ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ବାପି ଏବଂ ପାମିଲା ଜେନ୍।

ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏଥରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଚଳଚ୍ଚିତ୍ର ଦିଲ୍ଲୀ ତୁମ୍ହାରା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଚାହେଁ। ହେ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ମୋତେ ଉଦ୍ଧାର କର ପ୍ରଭୁ। ସାତ ପୁଅର ମା ହବାର ସୌଭାଗ୍ୟ ମୁଁ ବେଶ ଅନୁଭବ କରିଗଲି, ଆଉ ମୁଁ କିଛି ଚାହେଁ ନା, ମୋତେ ନେଇଯାଉ ପରମ ଠାକୁର।
1: ବୋଉ
0: ଚୁପ କର, କିଏ ତୋର ବୋଉ? ରକ୍ତ ମାଂସର ସଂଯୋଗରେ ତତେ ଗଢ଼ିଲି, ଉଚ୍ଚ ଶିକ୍ଷା ଦେଲି, ତୁ ଡାକ୍ତର ହେଲୁ। ଭାବିଥିଲି ପୁଅ ମୋର ଦେଶ ମାତୃକା ସେବାରେ ନିଜକୁ ଉତ୍ସର୍ଗ କରିବ,
1: ବୋଉ
0: ଦିନ ଦୁଃଖୀ ମଣିଷ ମାନଙ୍କର ସେବା କରିବ, ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମରୁଥିବା ରୋଗୀମାନଙ୍କୁ ନୂଆ ଜୀବନ ଦବ। ହେଲେ ତୁ ଗୋଟେ ଅମଣିଷ ହେଇଗଲୁ ରେ, ଭ୍ରୂଣ ହତ୍ୟା କଲୁ, ବିଷାକ୍ତ ଇଞ୍ଜେକ୍ସନ ଦେଇ ମଣିଷ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଲୁ, ଦେଲୁ ନା? ଏମିତି ପୁଅ ତ ମୁଁ ଜନ୍ମ ଦେଇନଥିଲି। ମୁଁ ଜନ୍ମ ଦେଇଥିଲି ଗୋଟିଏ ମଣିଷକୁ, ହେଲେ ତୁ ମଣିଷ ଖୋଳ ଭିତରେ ଗୋଟିଏ ରାକ୍ଷସ ପାଲଟି ଗଲୁ। ଧିକ ତୋ ଜୀବନ, ଆଉ ସତ ଧିକ ତୋର ଶିକ୍ଷା ଦୀକ୍ଷା ବୁଦ୍ଧି ବିବେକ ଜ୍ଞାନକୁ ମୁଁ ତତେ ଅଭିଶାପ ଦେଉଛି। ତୁ ଆଜି ସିନା ଡାକ୍ତର ହେଇଛୁ, ହେଲେ ଆସନ୍ତାକାଲି ଗୋଟିଏ ରୋଗୀ ପାଲଟି ଯିବୁ।
1: ବୋଉ

0: ତାହେଲେ ତୁମ ଡାକ୍ତରୀ ପାଠର ମହତ୍ଵ ବିକଶି ଉଠିଲା। ସାରା ରାଜ୍ୟ ତୁମ ପ୍ରଶଂସାର ଡିଣ୍ଡିମ ବାଜୁଛି। ତୁମେ ଜଣେ ମହତ୍ ଡକ୍ଟର ନୁହଁ ଭାଇ?
1: ମହତ୍ ଶବ୍ଦର ଅର୍ଥକୁ ଦେଖୁଛି ମୋ ଅପେକ୍ଷା ତୁ ବେଶ୍ ବୁଝୁଛୁ ଇଞ୍ଜିନିୟର। ତାହା ନହେଲେ କୋଟି କୋଟି ଟଙ୍କାର ନଦୀବନ୍ଧ ହଠାତ୍ ଏମିତି ଭାଙ୍ଗି ପଡ଼ନ୍ତା। କେତେ ଆତ୍ମସାତ କରିଛ ଭାଇ?
2: ଆତ୍ମସାତ କିଏ କ'ଣ ଆତ୍ମସାତ କରିଛି ଭାଇ?
1: ଏଇ ଆମ ଇଞ୍ଜିନିୟର।
0: ନଦୀବନ୍ଧ ଉପରେ ବ୍ଲାଷ୍ଟିଂ ହେଲେ ବନ୍ଧ ଯେତେ ସୁଦୃଢ଼ ହେଲେ ବି ଭାଙ୍ଗି ଚୁରମାର ହେଇଯିବ, ଏଥିପାଇଁ କ'ଣ ଇଞ୍ଜିନିୟର ଦାୟୀ?
2: ଆରେ ବାବୁ, ତୁମେ ତ ବେଶ୍ ପ୍ଲିନ୍ ନେଉଛ।
0: ଆଉ ତୁମେ ଆଡଭୋକେଟ ଭାଇ?
2: କ'ଣ ମୁଁ ତମ ଭଳି? ମୁଁ ତ ରାଜ୍ୟକୁ ଏମିତି ଭୟଙ୍କର ଭାବେ ଠକୁନି। ଆଚ୍ଛା ଭାଇ, ଏତେ ବଡ଼ ପାପ କାର୍ଯ୍ୟ କରିବାକୁ ତମ ବିବେକ ତମକୁ କ'ଣ ବାଧା ଦିଏନି?
0: ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବ୍ୟବସାୟୀ ଆଉ ଶିଳ୍ପପତିମାନଙ୍କ ଆଡଭୋକେଟ ତମେ, ତମେ କ'ଣ ଏତେ ସଚ୍ଚୋଟ?
1: ଏଥିରେ ଭାଇଙ୍କର ଦୋଷ କ'ଣ? ଦୋଷ ଯେଉଁମାନଙ୍କୁ ହାତ ମୁଠାରେ ରଖି କଣ୍ଟ୍ରାକ୍ଟରମାନେ ରାଜ୍ୟ ହରେଇ ଲୁଟ୍ କରନ୍ତି। ଏମିତି ଠକାମି କାମ କରି ଶିଳ୍ପପତି ଭାବେ ମୋ ମତ, ମୁଁ ଆପଣମାନଙ୍କୁ ଯଦି ପ୍ରଫିଟ୍ ଦେଲି, ଆପଣମାନେ ମୋତେ ମୁନାଫା ଦେଲେ, ଇଟ୍ସ ଅଲ୍ ଗିଭ୍ ଆଣ୍ଡ ଟେକ୍ ଟ୍ରାନ୍ଜାକ୍ସନ୍, ଯାହାକୁ ଆମେମାନେ ବିଜନେସ୍ କହୁ। ତା ଛଡ଼ା ନେଇ ଆଣି ଥୋଇ ପାରିଲେ ଚୋରି ବିଦ୍ୟା ଭଲ, ଏଥିରେ ବିବ୍ରତ ହେବାର କିଛି ନାହିଁ।
2: ଆରେ ଭାଇ, ଏ କଥା ଛାଡ଼, ବୋଉ ବା ଖାଇନି ଦୁଇ ଦିନ ହେଲା।
1: ହ୍ୱାଟ୍, ବୋଉ ଖାଇନି? ଅଥଚ ତୁମେ ସବୁ ଏଠି ପରସ୍ପରକୁ ଆକ୍ଷେପ କରିବା, ଭର୍ଷଣ କରିବାରେ ବ୍ୟସ୍ତ। ବୋଉ ବୋଉ, ଏମିତି ନ ଖାଇଲେ ତୁ ବଞ୍ଚିବୁ କେମିତି ବୋଉ?
3: ମୁଁ ବଞ୍ଚିବା ଆଉ ମରିବା ଭିତରେ ତଫାତ୍ କ'ଣ ରେ ଧନ? ଏମିତି ବଞ୍ଚିବାରେ କ'ଣ କିଛି ଅର୍ଥ ଥାଏ? ଆଉ ସେଇଥିପାଇଁ ମୁଁ ମରିବା ରାସ୍ତା ଖୋଜୁଛି ରେ।
1: ଆମକୁ ଅନାଥ କରିଦେଇ ଚାଲିଯିବୁ ବୋଉ?
3: ନାଥର ଅର୍ଥ ବୁଝିଲେ ସିନା ଅନାଥର ପ୍ରଶ୍ନ ଉଠିବ ବାବା।
1: ନାଥ? ନାଥ କ'ଣ ବୋଉ?
3: ଆରେ ତୁ ପରା ଅଧ୍ୟାପକ, ମଣିଷ ତିଆରି କରୁ, ନାଥର ଅର୍ଥ କ'ଣ ବୁଝିପାରୁନୁ? ନାଥ କହିଲେ ଈଶ୍ୱର, ଯିଏ ଈଶ୍ୱରଙ୍କ ଆଶିଷରୁ ବଞ୍ଚିତ ସେହି ହିଁ ଅନାଥ ହୁଏ। ତୁମେ ସମସ୍ତେ ପାପର ରାସ୍ତାରେ ପାଦ ଦେଇଛ, କଳୁଷ ପଥର ପଥିକ ସାଜିଛ, ସେଇଥିପାଇଁ ତ ତୁମେ ଅନାଥ ହେବ। ଆରେ ଛାତ୍ରମାନେ ଦେଶର ଭବିଷ୍ୟତ, ଏ କଥା କ'ଣ ତୁ ଜାଣିନୁ? ସେମାନଙ୍କ ଉପରେ ଦେଶର ସମ୍ମାନ ମର୍ଯ୍ୟାଦା ନିର୍ଭର କରେ, ସେମାନଙ୍କ ଜୀବନ ସହ ଖେଳିବା କ'ଣ ଦୋଷାବହ ନୁହେଁ?
1: ମୁଁ ତ ସେମାନଙ୍କ ଜୀବନ ସହିତ ଖେଳିନି ବୋଉ।
3: ସବୁ ଖବର ମୁଁ ରଖିଛି ରେ, ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରଶ୍ନପତ୍ରର ବିଭ୍ରାଟ କରିବା କ'ଣ ଦୋଷାବହ ନୁହେଁ? ବୋଉ ଡାକିବାର ଅଧିକାର ଆଉ ମୁଁ ତୁମମାନଙ୍କୁ ଦେବିନି। ତା ଛଡ଼ା ବୋଉ ପାଖରେ ଆଉ ସମୟ ନାହିଁ, ହୁଏତ ଆସନ୍ତା କେଇଟା ମୁହୂର୍ତ୍ତ

0: ପରେ ମୋର ସମାପ୍ତି ଘଟିପାରେ। ମୁଁ ଚାଲିଯିବିରେ ମୋ ଜଗନ୍ନାଥଙ୍କ ନିକଟକୁ। ମୁଁ ଅଣ ନିଶ୍ୱାସୀ ହୋଇଗଲିଣି, ମୁଁ ଆଉ ବାହାରିବିନି।
1: ତୁ ଏତେ ନିଷ୍ଠୁର ବୋଉ,
0: ପାପର ଭାର ଆଉ ସହ୍ୟ କରିପାରୁନି। ତଥାପି ଏତିକି କହିବି, ନିଷ୍ଠୁର ମୋ ନୁହରେ ଧନ, ନିଷ୍ଠୁର ତମେମାନେ ସବୁ। ମା ଉପରେ ଅନ୍ୟାୟ କରିଛ, ତାକୁ ନିର୍ଦ୍ଧୟ ଭାବରେ ଶେଷ କରିଦେବା ପାଇଁ କଣ କରି ବସିଛ?
2: ଆମେ ଭୁଲ କରିଛୁ ବୋଉ, ଆମକୁ କ୍ଷମା ଦେ। ତୁ ପାଦ ଛୁଇଁ ଶପଥ କରୁଛୁ, ଏଥର ଆମେ ଭୁଲ କରିବୁନି, ଆମେ ପ୍ରାୟଶ୍ଚିତ କରିବୁ। ବୋଉ
0: ପ୍ରାୟଶ୍ଚିତ କରିବ, କର ବା ନ କର, ତୁମ ଇଚ୍ଛା ପୂର୍ଣ୍ଣ ହେଉ। ଈଶ୍ୱର ତୁମମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ତୁମ ଭବିଷ୍ୟତ ତୁମ ହାତରେ, ତୁମ ସମ୍ମାନ ତୁମ ହାତରେ। ଯେମିତି ବୁଣିବ ସେମିତି କାଟିବ।
3: କିଏ କିଏ
1: କିଏ ତୁ?
4: ଓ ତୁ, ତୁ ପୁଣି କାହିଁକି? ପ୍ରଡିଗଲ ସନ୍,
5: ତୁ ଗୋଟେ ଆତଙ୍କବାଦୀ, ଯା ବାହାରି ଯା, ଗେଟ୍ ଆଉଟ୍। ତୁ ତୋର ସମସ୍ତ ସମ୍ପତ୍ତିର ଭାଗ ନେଇସାରିଛୁ, ପୁଣି କାହିଁକି ବାହାର ବାହାର କହୁଛି?
4: ଦୟା କରନ୍ତୁ ଭାଇ, ମୁଁ ମୋ ପଛରେ ପୋଲିସ।
5: କାହାକୁ ମର୍ଡର କରିଛୁ କହ, ଜବାବ ଦେ।
3: ଚୋରି, ଡକାୟତି, ଖୁନ, ଲୁଟ୍, ତରାଜ, କେଉଁ କେସ୍ରେ ତୁ ସମ୍ପୃକ୍ତ? ସ୍ପିକ୍ ଆଉଟ୍।
0: କିଏ, କାହାର କଣ୍ଠସ୍ୱର ଶୁଭୁଛି? କିଏ କିଏ?
1: କେହି ନୁହେଁ ବୋଉ, ଗୋଟିଏ ଅପରିଚିତ ଅଜଣା ଯୁବକ।
4: ଆପଣ ଏକଥା କହିପାରୁଛନ୍ତି ଭାଇ? ରକ୍ତର ସମ୍ପର୍କକୁ ଏତେ ଶୀଘ୍ର ପର କରି ଦଉଛନ୍ତି।
0: ଆରେ ଆରେ, କିଏ ସେ? ଯେମିତି ଲାଗୁଛି ମୋର ଅତି ପରିଚିତ। କିଏ ରେ ତୁ?
4: ବୋଉ,
0: ଧନ, ତୁ ଆସିଛୁ?
4: ଆଗ କହ ବୋଉ, ଦଶ ମାସ ଗର୍ଭଧାରଣ କରି ପେଟ ଚିରି ତୁ ଯଦି ଏମାନଙ୍କୁ ଜନ୍ମ ଦେଇଛୁ, ଯେବେ ଏମାନେ ସମସ୍ତେ ତୋର ସନ୍ତାନ, ତେବେ ମୁଁ କିଏ? କାହାର ସନ୍ତାନ ମୁଁ? କହ, ଜବାବ ଦେ ବୋଉ।
0: କେମିତି କହିବି, ମୁଁ ତୁମ ସମସ୍ତଙ୍କୁ ଜନ୍ମ ଦେଇଛି ବୋଲି କେମିତି କହିବି? ତୁମେ ସେଇ ମହାନ ଦେଶପ୍ରେମୀ ଜଗନ୍ନାଥଙ୍କ ପୁତ୍ର ସନ୍ତାନ ନୁହେଁ ବୋଲି। ନିଜ ରକ୍ତ ମାଂସର ସଂଯୋଗରେ ତୁମମାନଙ୍କୁ ଗଢ଼ିଲି ସିନା, ହେଲେ ତମ ବାପାଙ୍କ ନିକଟରେ କରିଥିବା ଶପଥକୁ ମୁଁ ରକ୍ଷା କରିପାରିଲିନି ରେ। ମୋ ଭଳି ହତଭାଗିନୀର ଦୁଃଖ କିଏ ଶୁଣିବ, କିଏ ବୁଝିବ, କାହାକୁ କହିବି?
4: ବୋଉ, ମୁଁ ତୋର ସେଇ ହତଭାଗା ପୁଅ ଯାହା ପାଇଁ ଅନେକ କାନ୍ଦୁଛୁ, ଅନେକ ଲୁହ ଢାଳୁଛୁ ବୋଉ।
0: ଲୁହ ଢାଳିବା ମୋର ସରିଲାନି ରେ ଧନ, ଏ ଜନ୍ମରେ ଆଉ ସରିବନି ବି।
4: ନା ବୋଉ ନା, ଆଉ ତୋ ଆଖିରେ ଲୁହ ଢାଳିବାକୁ ମୁଁ ଦେବିନି। ତୋ ପାଦ ଛୁଇଁ ଶପଥ କରୁଛି, ଆଉ ନୁହ, ଆଉ ଏ ଭୁଲ କରିବିନି। ମୁଁ ବେଶ ବୁଝି ସାରିଛି ଏ ଜୀବନକୁ, ଏ ରାସ୍ତାର କଣ୍ଟକିତ ପଥକୁ, ଆଉ ଏ କଳୁସମୟ ରାସ୍ତାରେ ପାଦ ଦେଇ ମୁଁ କେବେ ମୋ ଦେଶ ମାଟିକୁ ବିପଦକୁ ଠେଲି ଦେବି ନାହିଁ ବୋଉ।
0: ଧନ ମୋର,
4: ଏଥର ମୁଁ ଚେତନା ପାଇଛି, ଆଉ କେବେ ମୁଁ ତୋ କଥାରୁ ଓହରି ଯିବିନି ବୋଉ। ତୋ ଉପଦେଶ ମାନିବି, ବାବାଙ୍କ ପଥ ଅନୁସରଣ କରିବି, ଦେଶ ମାଟିର ମୁଁ ସେବା କରିବି, ଦରକାର ପଡ଼ିଲେ ତା ସମ୍ମାନ ପାଇଁ ଆଉ ତା ମର୍ଯ୍ୟାଦା ପାଇଁ ମୁଁ ଆତ୍ମବଳି ଦେବି।
0: ଧନ ମୋର।
4: ଭାଇମାନେ, କୋଉ ଗୋଟେ ଖିଆଲରେ ମୁଁ ମୋ ରାସ୍ତା ହଜେଇ ବସିଥିଲି, ଆଜି ମୁଁ ରାସ୍ତା ପାଇଛି। ତମମାନଙ୍କ ପାଦ ଛୁଇଁ ମୁଁ ଶପଥ କରୁଛି, ଆଉ ମୁଁ ପଥଭ୍ରଷ୍ଟ ହେବିନି। ମୋତେ ଗ୍ରହଣ କରନ୍ତୁ ଭାଇ, ତମମାନଙ୍କ ପାଦ ତଳେ ମୋତେ ସ୍ଥାନ ଦିଅନ୍ତୁ ଭାଇମାନେ।
0: ରକ୍ତର ସମ୍ପର୍କ ଭୁଲି ଯାଅନି ରେ, ଭାତୃତ୍ୱ ଭଳି ଆତ୍ମିକ ସମ୍ପର୍କକୁ ନଷ୍ଟ ଭ୍ରଷ୍ଟ କରନି। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ତ ପୁଣି ଏ ଦେଶର ସନ୍ତାନ, ଏମାନଙ୍କ ଭିତରେ କ'ଣ ପାଚେରୀ ଥିଲା? ମହାଭାରତର ପଞ୍ଚୁ ପାଣ୍ଡବଙ୍କ କଥା କ'ଣ ମନେ ନାହିଁ? ସେମାନଙ୍କର ଭାତୃତ୍ୱରେ କ'ଣ ଆବିଳତା ଥିଲା? ଭାତୃତ୍ୱ ଏକ ଭିନ୍ନ ରଜ୍ଜୁ, ଯେଉଁ ରଜ୍ଜୁରେ ବାନ୍ଧି ହେଲେ ସିନା ତୁମ ନିଃସଙ୍ଗ ଜୀବନର ଦୁଃଖକୁ ଭୁଲିଯିବ। ତା ଛଡ଼ା ସଂଘବଦ୍ଧ ହେବାରେ ଯେଉଁ ଆନନ୍ଦ, ଯେଉଁ ଶକ୍ତି ମିଳେ, ତା କେବଳ ଅନୁଭବୀ ହିଁ ଜାଣେ। ତାକୁ କ୍ଷମା କରିଦିଅ ରେ, ଗ୍ରହଣ କରିନିଅ ତାକୁ। ଅନ୍ତତଃ ସିଏ ଜାଣୁ ଏବେ ବି ଏ ଘରେ ମଣିଷମାନେ ବଞ୍ଚିଛନ୍ତି, ଅମାବାସ୍ୟା ପରର ଜହ୍ନ ଉଇଁଛି।

0: ବୋ, ଆଜିଠାରୁ ଆମେ ସବୁ ଭିନ୍ନ ମଣିଷ। ତୋ ପାଦ ତଳେ ଆମେ ନିଜକୁ ସମର୍ପି ଦଉଛୁ। ତୋରେ ତିରଙ୍ଗା ଶାଢ଼ୀ ପଣତରେ ଆମ ଭିତରେ ଥିବା ପାପକୁ ପୋଛି ଦେ। ଆମକୁ କୋଳେଇ ନେ ବୋଉ, ଆମକୁ କୋଳେଇ ନେ। ହଁ ବୋଉ, ଜହ୍ନ ଉଇଁବା ପରର ସଫେଦ ଆକାଶ ପରି ଆମେ ଏବେ ଏକତ୍ରିତ ହୋଇ ତୋ ସ୍ୱପ୍ନକୁ ସାକାର କରିବୁ। ନିଶ୍ଚୟ କରିବୁ ବୋଉ, ନିଶ୍ଚୟ।
1: ଆଜି ଆଜି ମୋର କି ପରମ ଆନନ୍ଦ, ମୋର କି ଭାଗ୍ୟ, ମୋ ପିଲାମାନେ ତାଙ୍କ ଭୁଲ ବୁଝିପାରିଛନ୍ତି। ମୋ ପୁଅମାନଙ୍କ ଉପରୁ ମୁଁ ଆସ୍ଥା ହରେଇ ବସିଥିଲି, ଆଉ ସେଥିପାଇଁ ଏ ପ୍ରାଣ ପ୍ରତି ମୋର ମମତା ନଥିଲା। ଏଥର ମୁଁ ବଞ୍ଚିବାକୁ ଚାହେଁ। ମୋ ଆତ୍ମା କହୁଛି ମୋ ସନ୍ତାନମାନେ ବୁଝିଗଲେଣି ଜୀବନ କ'ଣ, ଜନନୀ କ'ଣ, ଜନନୀର ପବିତ୍ରତା କ'ଣ, ଜନ୍ମଭୂମିର ମର୍ଯ୍ୟାଦା କ'ଣ। ସେମାନଙ୍କୁ ରକ୍ଷା କରନ୍ତୁ ପ୍ରଭୁ, ଆୟୁଷ ଦିଅନ୍ତୁ।

0: କିଏ କିଏ ଡାକୁଛ?
1: ଆରେ ଇନ୍ସପେକ୍ଟର ଭାଇ, ମୋର
2: ଭାଇ, ତମେ ମାନେ ସମ୍ବାଦ ପାଇଛ କି ନାହିଁ ମୁଁ ଜାଣିନି, ତଥାପି ଏତିକି ଜାଣି ରଖନ୍ତୁ, ଜଣେ ଆତଙ୍କବାଦୀ ସ୍କୁଲ ଘର ଉପରେ ବ୍ଲମ୍ ବ୍ଲାଷ୍ଟିଂ କରିଛି। ସ୍କୁଲ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ମୃତ୍ୟୁ ମୁଖରେ ପଡିଛନ୍ତି। ଅଳ୍ପ ସମୟ ହେଲା ଗୋଟେ ମର୍ମାନ୍ତିକ ଘଟଣା ଘଟିଗଲା ବୋଉ। ସ୍ପଷ୍ଟ ଦିବାଲୋକରେ ପାଖ ସ୍କୁଲ ଘର ଉପରେ କୌଣସି ଏକ ଆତଙ୍କବାଦୀ ବ୍ଲାଷ୍ଟିଂ କରି ଫେରାର ହୋଇଯାଇଛି। ଶିକ୍ଷକମାନଙ୍କ ସମେତ ଶହ ଶହ ବାଳକ ବାଳିକା ସେହି ସ୍କୁଲ ବିଲ୍ଡିଂ ତଳେ ଚାପି ହୋଇ ମରିଯାଇଛନ୍ତି ବୋଉ, ଆଉ ଅନେକ ଆହତ ହୋଇଯାଇଛନ୍ତି। ସେମାନଙ୍କ ବାପା ମା ମାନେ ଯେମିତି କୋଡ଼ି କଚଡ଼ି ହୋଇ କାନ୍ଦୁଛନ୍ତି, ଦେଖିଲେ ଆଖିରେ ତୋର ଲୁହ ରହିବନି ବୋଉ।
3: ଭଗବାନ, ଏ କି ପରୀକ୍ଷା ତୁମର ପ୍ରଭୁ! ପାପରେ ଚୁଡ଼ବୁଡ଼ ହୋଇଥିବା ମଣିଷକୁ ମୁଁ ପଣତକାନିରେ ଘୋଡ଼ାଇ ରଖୁଛି ନା? ଏ ମମତା, ବିଷାକ୍ତ ମମତା, ମୁଁ ପାରିବିନି, ମୁଁ ପାରିବିନି। ଆଉ ଯେଉଁ ବାଳକ ବାଳିକା ମାନେ ଫୁଲ ଭଳି ଅକାଳରେ ଝଡ଼ି ପଡ଼ିଲେ, ସେମାନେ ବି କାହାର ସନ୍ତାନ, କାହାର ରକ୍ତ। ମୁଁ ମା, ମାର ଧର୍ମ ମମତାରେ ତିଆରି, ତଥାପି ସତ୍ୟ ନ୍ୟାୟ ନିକଟରେ ମମତା ଅର୍ଥହୀନ। ମୁଁ ସତ୍ୟ ଉପରେ ପାପର ଢାଙ୍କୁଣି ଦେଇ ଛପେଇ ରଖିବାକୁ ଚାହେଁ ନା। ଅସତ୍ୟ ଅଗ୍ନି ସଦୃଶ୍ୟ, ଆଉ ଅଗ୍ନି କେବେ ପଣତକାନିରେ ବାନ୍ଧି ହେଇ ରହିପାରିବ? ମୁଁ ପାରିବିନି, ମୁଁ ପାରିବିନି। ଇନ୍ସପେକ୍ଟର, ଇନ୍ସପେକ୍ଟର, ଯାହାର ସନ୍ଧାନରେ ତୁ ଆଜି ଘୁରି ବୁଲୁଛୁ, ଯାହା ପାଇଁ ଅଦିନରେ କୋମଳମତୀ ମାଂସର ଫୁଲମାନେ ଝରି ପଡ଼ିଲେ, ସେହି ଆତଙ୍କବାଦୀକୁ ଆଜି ମୁଁ ତୋରି ହସ୍ତରେ ଅର୍ପଣ କରିବି। ମା ତାର ଧର୍ମ ରକ୍ଷା କରିବ, ସତ୍ୟର ଜୟ ହେଉ, ପାପ ବିଲୁପ୍ତ ହେଉ, ରାଜ୍ୟ ନିଷ୍କଳଙ୍କ ହେଉ। ଏଇ ସେ ଆତତାଇ ଇନ୍ସପେକ୍ଟର, ଯାହାର ନିଷ୍ଠୁର ବୋମା ମାଡ଼ରେ ସ୍କୁଲ ଘର ଭାଙ୍ଗି ରୁଜିଗଲା, ଶତାଧିକ ନିରୀହ ବାଳକ ବାଳିକା ଅଦିନରେ ମୃତ୍ୟୁବରଣ କଲେ। ଏଇ ସେ ଆତତାଇ ଇନ୍ସପେକ୍ଟର, ଯା ତୁ ଯା, ତାକୁ ନେଇଯାଅ ଇନ୍ସପେକ୍ଟର।
2: ଆସ ଆସ ଆମ ସହିତ ଚାଲ। କ୍ଷମା କର ଭାଇ, ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି। ଆସ ଆସ ମୋ ସହ।

0: ବନ୍ଧୁ ଶୁଣୁଥିଲେ ନାଟକ ଜହ୍ନ ଉଇଲା ପରେ। ଏହାକୁ ରଚନା କରିଥିଲେ ମଧୁସ୍ମିତା ପଣ୍ଡା, ଉପସ୍ଥାପନା ଦାୟିତ୍ୱରେ ଥିଲେ ବିଶ୍ୱରଞ୍ଜନ ରାଉତ ଏବଂ ସାଥୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମିଲୁ ପଟ୍ଟନାୟକ, ଜ୍ୟୋତିର୍ମୟ ନାୟକ, କେଦାର ଚରଣ ରାଉତ, ଡି ସୂର୍ଯ୍ୟପ୍ରକାଶ, ଅର୍ଘେନ୍ଦୁ, ଚିନ୍ମୟ ଏବଂ ରୋଜାଲିନ।
1: ଶ୍ରୋତା ବନ୍ଧୁ, ଏବେ ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ମତାମତ ଲେଖି ପଠାଇବାକୁ ଭୁଲିବେ ନାହିଁ। ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
0: ଆମର ମେଲ୍ ଆଇଡିଟିକୁ ଲେଖି ରଖନ୍ତୁ yb.aircc@gmail.com।
1: ତେବେ କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଶୀତଲ,
0: ଆଉ ମୁଁ ଶ୍ରୀ
1: ରହୁଛୁ।
0: ନମସ୍କାର।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ସନ୍ଧ୍ୟା 6:00। କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା, ଆଜି ସନ୍ଧ୍ୟା 6:02 ଶୁଣିପାରିବେ ଆଦିବାସୀ ଗୀତକୁ ନେଇ କାର୍ଯ୍ୟକ୍ରମ ବନସୁରଭୀ। ଆଜି ଏଥିରେ ପ୍ରଚାର କରିବୁ ସାନ୍ତାଳୀ ଗୀତ ରାମଚରିତ ମାନସ। ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ସନ୍ଧ୍ୟା 6:10। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ଉଜ୍ଜଳ ଆମ ଦେଶ। ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:30। ରାତି 7:00 ରହିଛି ଓଡ଼ିଆ ଆଲବମ୍ ଗୀତ। 7:30 ଆମ ଚାଷବାସ କାର୍ଯ୍ୟକ୍ରମ ପାରମ୍ପରିକ ଗୀତକ୍ରମରେ ଶୁଣିପାରିବେ କେତୋଟି ପଲ୍ଲୀ ଗୀତ ଆଜି ରାତି 8:00।

ଶୁଣୁଥିଲେ ବନସୁରଭୀର ସାନ୍ତାଳୀ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋରୁ ଉଠୁଛୁ ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ, ତାକୁ ସବୁ କଣ କଣ କରୁଛନ୍ତି ଆପଣ? କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା, ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ ଆମେ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି,
0: ଆଜ୍ଞା,
1: ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି।
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।

0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହେଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯେଉଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କ'ଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି।
0: ଆଜ୍ଞା,
1: ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାର ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।
0: ଯାହା ହଉ ମ୍ୟାଡମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ, ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯେଉଁ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡମ୍।

0: ମ୍ୟାଡମ୍ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ୍?
1: ମୋ ନାଁ ଲିଜାମୟ ଦାସ,
0: ଆଜ୍ଞା।
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀର, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା, ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି, ତାର ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ, ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର୍।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟିଏ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡ଼ିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି, ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ଆମେ ଅଳିଆ କୁଣ୍ଡରେ ପକେଇବୁ?
1: ହଁ ସାର୍, ସେମାନେ ଶିଖିଗଲେଣି ଯେ ଆମେ ଯୋଉ 2 ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି ନାହିଁ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ୍, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ୍?
1: ସେଟା ତ ବହୁତ ଉପକାର ହଉଛି, ବେଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ଏ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି ନାହିଁ,
0: ଆଜ୍ଞା ଆଜ୍ଞା,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ୍, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା।
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମୋ ମା ଘରଟା ହଉଛି ଗାଁ ଗହଳିରେ, ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଡ଼ି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦାଥି ଶୁକାଟା ଶୁକାଥି, ଆଉ ଯେନ୍ କାଚରଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆଉ ଯଦି ନି ଦେଇପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର,
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ୍?
1: 2 ଥର ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
1: ହଁ ହଁ, ଟାଇମ ଟେବୁଲ।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?

0: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ ଗୁଟେ ଗୁଟେ କରି କରି ନିଜେ ନିଜେ ବି ସଫା ସୁତୁରା, ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍,
1: ଆଜ୍ଞା
0: ଆମେ ତ ତାର ଆଗରୁ ବି ସଫା ସୁତୁରା ରହୁଛୁ, ଯେତେ ଘର ଦ୍ଵାର ଯେତେ ସଫା ସୁତୁରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
1: ଆଜ୍ଞା ଆଜ୍ଞା, ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
0: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍,
1: ଆଜ୍ଞା,
0: ସେମାନେ ବି ବୁଝି ପାରିଲେନ, ଆର ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
1: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ,
0: ହଁ
1: ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍‌ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି, ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ, ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 2,60,000 करोड़ रुपए किसानों को पे आउट जाएगा इस पूरे फैसले से। और इस साल का एनुअल खरीफ प्रोक्योरमेंट होगा 824 लाख मेट्रिक टन LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19ଟି ଷ୍ଟେସନ୍ରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରୁ 88%ରୁ ଉର୍ଦ୍ଧ୍ୱ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 85%ରୁ ଉର୍ଦ୍ଧ୍ୱ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ

ଉଜ୍ଜଳ ମାଝୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଫଳ ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପ୍ରତିଟି ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତିଭାବାନ ଯୁବପିଢ଼ି ହିଁ ସମୃଦ୍ଧ ଓଡ଼ିଶାର ସାରଥୀ ହେବେ ବୋଲି ଶ୍ରୀ ମାଝୀ କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଏବଂ ଇସ୍ରୋ ସାଟେଲାଇଟ୍ ଇଣ୍ଟିଗ୍ରେସନ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ ପରିସରକୁ ବୁଲି ଦେଖିଛନ୍ତି। ମନ୍ତ୍ରୀ ଇସ୍ରୋର ବୈଜ୍ଞାନିକ ଅଧିକାରୀମାନଙ୍କ ସହ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ତଦାରଖ ଏବଂ ପ୍ରାକୃତିକ ସମ୍ପଦର ସ୍ଥିତାବସ୍ଥାର ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଉପଗ୍ରହ ତଥ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଏହି ସମୟରେ ଭବିଷ୍ୟତରେ ଯୋଗାଯୋଗ ବ୍ୟବସ୍ଥା, ନାଭିଗେସନ୍ ସାଟେଲାଇଟ୍ଗୁଡ଼ିକର ଜଟିଳ ସଂଯୋଗୀକରଣ ତଥା ନିରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ସକାଳ 9:30ରୁ 11:30 ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ନ 2:30ରୁ 4:30 ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 9 ତାରିଖରୁ ବୋର୍ଡ ୱେବ୍ସାଇଟ୍ bscodisha.nic.inରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ଼ କରିବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବାରେ ଅଧିକ ସହାୟକ ହେବ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରକୁ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି। 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ସହ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ସୁରକ୍ଷା, ସେମାନଙ୍କୁ ସଶକ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀ ବନ୍ଧ ଓ ସମୁଦ୍ର ତଟ ସୁଦୃଢ଼ୀକରଣ, ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ଜଳ ନିଷ୍କାସନ, ପାନୀୟ ଜଳ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର 10ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାୟଗଡ଼ା ବ୍ଲକ ସଦ୍ଭାବନା ସଭାଗୃହ ପରିସରରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ନୟାଗଡ଼ଠାରେ ସାଇକ୍ଲୋଥନ ଓ ମାରାଥନ୍ ର୍ୟାଲି ଆୟୋଜନ କରାଯାଇଥିଲା। ଜିଲ୍ଲା ଷ୍ଟାଡିୟମରୁ ମାରାଥନ୍ ଆରମ୍ଭ ହୋଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ 200ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: 整个。
1: ଆଜିର ପ୍ରସଙ୍ଗ ବୈଷୟିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ ସରକାରୀ ଖର୍ଚ୍ଚ ହ୍ରାସ କରିବା ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଙ୍କଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ ଯାତାୟତ ଉପରେ ପ୍ରତିବନ୍ଧକ ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ଗଣପରିବହନକୁ ପ୍ରୋତ୍ସାହନ ଦେବା ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷକରି କାର୍ଯ୍ୟକାରୀ କରାଯାଇଛି 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି ଇନ୍ଧନ ସୀମା ନିର୍ଦ୍ଧାରଣ ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ରନ୍ଧନ ପାଇଁ ଆବଶ୍ୟକ ତେଲ ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା ପିଏମ୍ଜି ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି କୋରିଆ କାମ୍ବୋଡ଼ିଆ ଲାଓପିଡ଼ିଆର ମାଲେସିଆ ଫିଲିପାଇନ୍ସ ଥାଇଲାଣ୍ଡ ଭିଏତନାମ ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ ସିଙ୍ଗାପୁର କାମ୍ବୋଡ଼ିଆ ମାଲେସିଆ ଶ୍ରୀଲଙ୍କା ଥାଇଲାଣ୍ଡ ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଜୋର୍ଡାନ୍ରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ଇଜିପ୍ଟ ଇଣ୍ଡୋନେସିଆ ମାଲେସିଆ କୋରିଆ ପାନାମା ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ଫର୍ମୁଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବା ବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ୍ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ନେଦରଲ୍ୟାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି ଫ୍ରାନ୍ସ ବ୍ରିଟେନ୍ ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋତ୍ସାହନ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ସଙ୍କଟକୁ ପ୍ରତିହତ କରି ପରିବର୍ତ୍ତିତ ଜୀବନଶୈଳୀକୁ ଆପଣେଇବାର ଆବଶ୍ୟକତା ପଡ଼ୁଛି ଏଥିପାଇଁ ଆମେ ସଚେତନ ହେବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ମିଳିମିଶି ଏ ଦିଗରେ ପ୍ରୟାସ କରାନଗଲେ ପରିସ୍ଥିତିର ମୁକାବିଲା ସମ୍ଭବ ହେବ ନାହିଁ ଏଣୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ ବରଂ ଭବିଷ୍ୟତ ରୂପରେଖ ପାଇଁ ଏକ ମାର୍ଗଦର୍ଶନ ଭାବରେ ଆପଣାଇବାକୁ ପଡ଼ିବ
2: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ 7:00 ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ ଗୀତଗୁଡ଼ିକ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ରାତ୍ରି ଘୋଷ

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 99.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ରାତ୍ରି ଘୋଷଙ୍କ କଣ୍ଠରେ।

ଶୁଣିଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

0: ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 260,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824,00,000 ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ଼ ରୁପେ କିସାନୋ କୋ ପେ ଆଉଟ ଯାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824,00,000 ମେଟ୍ରିକ୍ ଟନ୍ LMT।
0: 2014-15 2025-26 ଅବଧି ମଧ୍ୟରେ 14 ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ତଲାସୀ ଜାରି ରହିଛି। ତଲାସୀ ଏବଂ ଗିରଫଦାରୀ ସମୟରେ ମୋବାଇଲ୍ ଫୋନ୍ ସମେତ ଅନେକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସିବିଆଇ ରାଜସ୍ଥାନ ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏସ୍ଓଜି ସହ ସମନ୍ୱୟ ରଖି ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି 2026

0: ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବେ। ସେଠାରେ ସେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କୁ ଭେଟିବା ସହ ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ପହଞ୍ଚବା ସହ ସେଠାକାର ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ସ୍ୱିଡେନ୍ ପ୍ରତିପକ୍ଷ ଉଲଫ୍ କ୍ରିଷ୍ଟନସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ସରକାର ଆଳୁ, ପିଆଜ, ପନିପରିବା, ତୈଳବୀଜ, ଖାଦ୍ୟଶସ୍ୟ, ପଶୁଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଅନ୍ତଃ ରାଜ୍ୟ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ଏହିସବୁ ଦ୍ରବ୍ୟ ଉପରେ କଟକଣା ଲଗାଯାଇଥିଲା, ଫଳରେ ଆଳୁ ଚାଷୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦି, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏର୍ଜାନ୍ ଆସିକ୍ ବାଏଭ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବାଖରମଜନ୍ ଜୋରାବୋଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁ ସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ୍ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଅକ୍ଷୟ ତୃତୀୟ ଅବସରରେ ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଟି ମା'ଙ୍କ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂଙ୍କ ପରିଚାଳନାରେ ଆୟୋଜିତ ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ସେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ,
1: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ। ବିଶେଷ କରି ଚାଷୀ ସମାଜ ପାଇଁ, ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ। ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷିମୁଠି ଅନୁକୂଳ କରନ୍ତି, ଯେଉଁଟାକି ପୁରାଣରେ ବର୍ଣ୍ଣିତ ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି, ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ। ପ୍ରଭୁଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଆୟ ଦ୍ୱିଗୁଣିତ ହଉ। କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ, ଅର୍ଥନୈତିକ ମେରୁଦଣ୍ଡ, କୃଷକ ହସିଲେ ରାଜ୍ୟ ହସିବ, ଦେଶ ହସିବ। କୃଷକଟି ହସିଲେ ଗାଁର ବିକାଶ ହବ, ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହବ, ରାଜ୍ୟର ବିକାଶ ହେଲେ ଦେଶର ବିକାଶ।
0: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 22 ଯୋଡ଼ି ବରକନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
2: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି, ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି। ଏହି ପ୍ରସେସ ଆମେ ଗତ ଦେଢ଼ ମାସ ଧରି ଆମର ଚାଲିଛି। ଯେଉଁମାନେ ଆପ୍ଲାଏ କରିଥିଲେ ଅନଲାଇନ୍, ସେ ଭିତରୁ ଆମର ସବୁ ସିଲେକ୍ସନ୍ ହୋଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇଁକି ଚାଲିଛି, ଯେଉଁ ପ୍ରସେସ କି ଆଉ 2-3 ଦିନ ପରେ ବି ସେମାନେ ସମସ୍ତ ସାର୍ଟିଫିକେଟ୍ ବି ପାଇବେ। ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି। ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22 ବେଦୀ ହୋଇଥିଲା, 22 ଜଣ ପୁରୋହିତ ଆସିଥିଲେ, ବେଦୀର ସମସ୍ତ ସରଞ୍ଜାମ ହୋଇଥିଲା।
0: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର 1,618 ମାମଲାର ଫଇସଲା କରାଯାଇ 1,23,85,799 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନ ଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ। ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ। ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ସୁରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା

0: ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଗୌରାଙ୍ଗ ଚରଣ ଜେନା।

0: ଜୁହାର ମାଧିଆ ଭାଇ, ଜୁହାର
1: ଜୁହାର ଜୁହାରେ ଗୌରା ଭାଇ।
0: ହଁ,
1: ଇଏ ବେଳ କାଳ ଭଲ ନାହିଁ।
0: ହଁ ହଁ, ଠିକ କଥା କହିଲ ମାଧିଆ ଭାଇ। ଦେଖ, ଯେତେ ଶୀଘ୍ର ପାରୁଛି ମୁଁ ଭାବୁଛି ବୈଠକ ସାରିକି ଆମେ କେମିତି ବିଦା ହବା, ସେଇ ଟିକେ ରହିବ, ସେଇ ଚିନ୍ତାଧାରା ଟିକେ ରହିବ ଆଜି ଆଉ।
1: କି ହୋ, ଖରା ଦିନ ମାନେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର
0: ପରକାଶ।
1: ଛୋଟବେଳୁ ସିନା ପଢିଥିଲେ, ହେଲେ ଏବେ ଯେମିତି ପାଣିପାଗ
0: କଲାଣି,
1: ଏ କେତେବେଳେ କୋଉଠି ଘଡ଼ଘଡ଼ି ହବ, କେତେବେଳେ ବର୍ଷିବ, ଏ କିଛି କହି ହଉନି।
0: ଏ ଗତକାଲିର ବର୍ଷା ମାଧିଆ ଭାଇ ଦେଖୁନ, ଯୋଉ ତୁହାକୁ ତୁହା ବର୍ଷା, କୁଆପଥର ମାନେ କୁଆପଥର ତ ନାହିଁ ଯଦିଓ ହେଇନି ଏତେ ମାତ୍ରାରେ, ହେଲେ ଘଡ଼ଘଡ଼ି ବିଜୁଳି ଯେମିତି ଭାବରେ ମାରୁଥାଏ, ମାନେ ବାହାରେ ରହିବା ପାଇଁ ବା ଡର।
1: ଘଡ଼ଘଡ଼ି ଯୋଉ ମାରିଲା ଏଇନା ପା ସମସ୍ତଙ୍କୁ ସେଇ ଭୟ।
0: ସେଇ କଥା ପା, ଗତ ବୈଠକରେ ଯେମିତି ଥରେ ଆମେ ଆଲୋଚନା କରୁଥିଲେ ଯୋଉ ବଜ୍ରପାତରୁ ସୁରକ୍ଷା କେମିତି ଆମେ ପାଇବା, ସେଥିପ୍ରତି ମନରେ ଭୟ ସୃଷ୍ଟି ରହୁଛି ଭାଇ।
1: ୟା ପୂର୍ବରୁ ତ ଦୋଷ ଦଉଛନ୍ତି ଯୋଉ ବୈଶାଖ ମାସରେ ବର୍ଷା ହଉଛି, ହେଲେ ବର୍ଷା ଟିକକ କାହିଁକି ହଉଛି? ଯଦି ଆମେ ତାର ମୂଳଟିକୁ ଖୋଜିବା, ଦେଖିବା ଯେ ଆମର କଣ ଯୋଉ ଟ୍ରଫ୍ ଲାଇନ୍ ଗୋଟେ କଣ ଅଛି, ସେଇଟା କଣ ଟିକେ ଡିଷ୍ଟର୍ବାନ୍ସ ହେଇଛି, ସେଇଥି ଯୋଗୁଁ ଏମିତି ହଉଛି ବୋଇଲେ ଆମର ଯୋଉ ପରିବେଶ
0: ଅସନ୍ତୁଳନ ଅବସ୍ଥା,
1: ସେ ଅସନ୍ତୁଳନ ପରିବେଶ ବର୍ତ୍ତମାନ ଦେଖାଦେଇଛି, ସେଥିପାଇଁ ଏ ତୁହାକୁ ତୁହା ବର୍ଷା।
0: ହଁ ମାଧ୍ୟମେ ଦେଖ, ଠିକ ଟାଇମରେ ଗଛ ସଂଖ୍ୟା ବି କମିଯାଉଛି, ତାରି ଯୋଗୁଁ ବି ବର୍ଷା ମାନେ ଠିକ ଯେତେବେଳେ ଆମର ଦରକାର ସେଇ ସମୟରେ ହଉନି, ଅଦିନିଆ ସମୟରେ ବର୍ଷା ହଉଛି। ଚାଷୀ ଭାଇର ଯେତେବେଳେ ବର୍ଷା ଦରକାର ସେଠି ସେଇ ସମୟରେ ବର୍ଷା ପାଣିର ଦେଖା ଦର୍ଶନ ମିଳୁନାହିଁ।
1: ଗୌରା ଭାଇ, କିଛି ବର୍ଷ ହେଲା ଆମେ ଧାନ ତଳି ପକେଇଦେଲୁ କିମ୍ବା ବୁଣାବୁଣି କାମ ସାରିଦେଇଛୁ, ଗଛ ଚାରି ଆଙ୍ଗୁଳି ପାଞ୍ଚ ଆଙ୍ଗୁଳି ହେଇଛି ନା ନାହିଁ, ବର୍ଷା ଛାଡି ଯାଉଛି। ଯୋଉ ଚାଷୀ ଭାଇଙ୍କ ହାତରେ ସିନା ଟିକେ ପାଣି ଅଛି, ସେମାନେ କଷ୍ଟେ ମଷ୍ଟେ ତଳି ଉତାରି ଦେଉଛନ୍ତି, କିନ୍ତୁ ଯୋଉ ଚାଷୀ ଭାଇ ମାନଙ୍କର ପାଣି ବ୍ୟବସ୍ଥା ନାହିଁ, ମାନେ ବୋଇଲେ ଉପର ପାଣି କେବଳ ଭରସା, ସେମାନେ ଇନ୍ଦ୍ର ରଜା ବର୍ଷା କଲେ ତାପରେ ଯାଇକି ଯାହା କିଛି କାମ ଆଗଉଛନ୍ତି। ମାନେ ଏଇ ଯୋଉ ତାରତମ୍ୟ ଦେଖାଦଉଛି, ମାନେ ଚାଷୀ ମୁଣ୍ଡରେ ଯେତେବେଳେ ବଜ୍ରପାତ ପଡିଯାଉଛି, ଏଇଟାକୁ ସଜାଡିବା ପାଇଁ ଅନ୍ତତଃ ଆମର ଯୋଉ ଆଗାମୀ ପିଢ଼ି କେମିତି ଭଲରେ ଭଲରେ ଚାଷ ଉତାରିବେ, ସେଇଥିପାଇଁ ବର୍ତ୍ତମାନ ସମୟ ଆସିଯାଇଛି। ଆମେ ଯଦି ଗଛ ଟିକକ ଲଗେଇକି ଆମ ପରିବେଶକୁ ଟିକେ ସଜାଡି ଦେଇଥିବା, ତାହେଲେ ଭବିଷ୍ୟତ ପିଢ଼ିଙ୍କ ପାଇଁ କିଛି ଅସୁବିଧା ନଥିବ।
0: ସେଇ କଥା ମାଧ୍ୟ ଭାଇ, ଆମେ ତ ସବୁବେଳେ ଆମର ଏଇ ବୈଠକ କରେ ସବୁବେଳେ ବେଳେ ମାନେ ଭଲ ମନ୍ଦ ଚିନ୍ତାଧାରା ଆମେ କଥା ହୁଅନ୍ତି। ଏଇ ଦେଖ, ଯେମିତି ସବୁବେଳେ ବି ବୈଠକରେ ଏବେ ଚାଲିଛି, ଆମର ଗୋଟିଏ ଉଦ୍ଦେଶ୍ୟ ଚାଲିଛି, ଯୋଉ ଆମର ଆକାଶବାଣୀ ଯୋଉ 90 ବର୍ଷ ପାଳନ କରୁଛି, ଶିକ୍ଷା ସୂଚନା ମନୋରଞ୍ଜନର ଧାରାକୁ ଯେମିତି ଭାବରେ ସେ ଆଗେଇ ନେଉ।

0: ଆମେ ବି ଆଶା ରଖିବା, ଆମର ଶ୍ରୋତା ଭାଇ ଓ ଭଉଣୀମାନେ ବି ଆମକୁ ଏଥିରେ ବହୁତ ମାତ୍ରାରେ ବି ଭାଇ ସହଯୋଗ କରୁଛନ୍ତି।
1: ସହଯୋଗ କରିବେନି କାହିଁକି?
0: ହଁ
1: ଦେଖ, ବିଜ୍ଞାନ ଏତେ ଆଗେଇ ଯାଇଛି ବୋଲି ଆମେ କହୁଛେ,
0: ହଁ
1: କିନ୍ତୁ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ତାଙ୍କର ରହଣ ସହଣ, ତାଙ୍କର ଜୀବନ ଜୀବିକା ପାଇଁ, ତାଙ୍କର ଭଲ ମନ୍ଦ ପାଇଁ ବିଜୁଳି ଇଲେକ୍ଟ୍ରି ଉପରେ ଏତେ ନିର୍ଭରଶୀଳ ହେଇଯାଇଛନ୍ତି ଯେ ଯଦି ଦଣ୍ଡେ ଆମର ବିଜୁଳି ନାହିଁ ତାହେଲେ ହେ ଏତେ ଗରମ ଲାଗୁଛି, ଏତେ ଥଣ୍ଡା ଲାଗୁଛି, କିଛି ଦେଖାଯାଉନି, କେତେ କ'ଣ ଅଭିଯୋଗ ହେଉଛି। କିନ୍ତୁ ଯଦି କ୍ରମାଗତ ଭାବରେ ଏମିତି 4-5 ଘଣ୍ଟା କିମ୍ବା 4-5 ଦିନ ବିଜୁଳି ଶକ୍ତି କଟିଗଲା ତାହେଲେ ଆମେ ଏ ଯୋଉ ସୂଚନା,
0: ଶିକ୍ଷା
1: ଶିକ୍ଷା ମନୋରଞ୍ଜନ କେମିତି କ'ଣ କରିବା, କାହା ପାଖରୁ ପାଇବା, ସେଇଟା ଗୋଟେ ବଡ଼ ପ୍ରଶ୍ନବାଚୀ।
0: ସେଇ କଥା ମାଧ୍ୟ ଭାଇ, ଆମର ବି ଦେଖ ଏଇ ଆକାଶବାଣୀରେ ବିଜ୍ଞାପନ ବାଜୁଛି, ତମେ ବି ଶୁଣିଥିବ, ଗାଁ ମୁଣ୍ଡରେ ବିଲ ଗଣାରେ ରେଡିଓ ହିଁ ଆମର ସବୁରି ସାଥୀ
1: ଭରସା।
0: ସେଇ କଥା, ଯୁଆଡେ ଯିବ ଦେଖ ଆକାଶବାଣୀର ସ୍ୱର ସବୁଆଡେ ଭାଇ ଗୁଞ୍ଜରିତ ହଉଛି। ଏଇ ଆକାଶବାଣୀ ଦେଖ ଯେମିତି ଆମେ ଆଲୋଚନା କରୁଥିଲେ 90 ବର୍ଷର ପାଦ ଥାପି ସାରିଲାଣି। 1936 ମସିହା କଣ ଆକାଶବାଣୀର ପ୍ରତିଷ୍ଠା ହୋଇଥିଲା, ଆଉ ଆକାଶବାଣୀ ଯେମିତି ଲୋକମାନଙ୍କୁ ଗୋଟିଏ ଉଦ୍ଦେଶ୍ୟ ନେଇକି ତାର କାର୍ଯ୍ୟକ୍ରମର ମାନେ ବଜାୟ ରଖିଛି, ଶିକ୍ଷା ହଉ, ସୂଚନା ହଉ, ମନୋରଞ୍ଜନ ହଉ, ସବୁରି ମୂଳରେ ସମସ୍ତଙ୍କ ପାଖରେ ସେ ଭାଇ ପହଞ୍ଚି ପାରୁଛି।
1: ଭାଇ ଆଶା କରିବା, ଏଇ ଯୋଉ ବେତାର ଯନ୍ତ୍ର ରେଡିଓ ସବୁଦିନ ଏମିତି ଲୋକଙ୍କୁ ସୂଚନା ପ୍ରଦାନ କରିଥାଉ। ଆଉ ମୁଖ୍ୟତଃ ରେଡିଓ କ'ଣ ପାଇଁ ଦରକାର ନା, ଯେତେବେଳେ କିଛି ଦୈବୀ ଦୁର୍ବିପାକ ଘଟିଯାଉଛି, ମାନେ ବିଜୁଳି ଶକ୍ତି 4-5 ଦିନ ହେଲା କଟିଯାଉଛି, ଯୋଗାଯୋଗ ବିଚ୍ଛିନ୍ନ
0: ହେଇଯାଉଛି,
1: ସେମିତି ପରିସ୍ଥିତି ନ ହଉ, ଆଉ ସେଇ ପରିସ୍ଥିତିକୁ ଆଡ଼େଇବା ପାଇଁ ପର୍ଯ୍ୟାପ୍ତ ବୃକ୍ଷରୋପଣ, ସେଇଟା ହିଁ ଏକମାତ୍ର ଭରସା।
0: ହଁ ହଁ, ବୃକ୍ଷରୋପଣ କଥା ଯେମିତି ଆମେ ଆଲୋଚନା କରୁଛନ୍ତି, ସବୁଜ ବନାନୀ ଯଦି ଆମେ ସୃଷ୍ଟି କରିପାରିବା, ଆମ ପରିବେଶକୁ ଆମେ ସଜାଡ଼ି ପାରିବା।
1: ଆଉ ଅନେକ ସମୟରେ ଅନେକ ଭାଇ ଯୁକ୍ତି କରନ୍ତି, ଭାଇ ବର୍ତ୍ତମାନ ଲୋକ ସଂଖ୍ୟା ବଢ଼ିଯାଉଛନ୍ତି, କଳକାରଖାନା ହବ, ରାସ୍ତା ଚଉଡ଼ା ହବ, ଘର ଦ୍ୱାରା ମାନେ କୋଠା ବାଡ଼ି ଗଢ଼ି ଉଠିବ, ମନା ନାହିଁ, କିନ୍ତୁ ଆମ ପରିବେଶରେ ଯେତିକି ଗଛ ରହିବା କଥା ସେଇଟାକୁ ଭରଣା କରିବା ପାଇଁ ଆମକୁ ମଧ୍ୟ ଟିକେ
0: ଆଗେଇ ଆସିବା ପାଇଁ ପଡିବ।
1: ପର୍ଯ୍ୟାପ୍ତ ଗଛ ଲଗେଇବାର ଆବଶ୍ୟକତା ନିଶ୍ଚୟ ରହିଛି।
0: ସେଇ କଥା ମଧ୍ୟ ଭାଇ, ଆମର ଯୋଉ ଆଜି ଆମେ ଆଲୋଚନା କରୁଛନ୍ତି ଆକାଶବାଣୀର 90 ବର୍ଷ ବିଷୟରେ, ସମସ୍ତଙ୍କୁ ପ୍ରଭୁ ସହାୟ ହୁଅନ୍ତୁ, ସଦ୍ବୁଦ୍ଧି ଦିଅନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢେଇବା। ଆଉ

0: ହେଲେ ଯୋଉମାନଙ୍କର ଜମି ପଡିଆ ଅଛି ସେମାନେ ଆଉ ବିଳମ୍ବ ନ କରିକି ଜମିରେ ଏଥର ହଳ ବୁଲେଇ ଦିଅନ୍ତୁ। ମାଟି ଟିକେ ପୋଡ ଖାଇଲା ପରେ ମାଟି ହାଲୁକା ହେଇଯିବ, ମାଟିରେ ଯୋଉ ଅନିଷ୍ଟକାରୀ ପୋକ ଯୋକ ଅଛନ୍ତି ସେଗୁଡା ନଷ୍ଟ ହେଇଯିବେ। ଆଉ ଏମିତି ତ ଖରାଦିନିଆ ହଳରେ ବହୁତ କିଛି ଉପକାର ହିଁ ଅଛି।
1: ହଁ, ଖରାଟିଆ ହଳ ଆମେ କରିଗଲେ ଜମି ବି ଆମର ଭଲ ଉର୍ବର ହେଇପାରିବ, ଆଉ ଭଲ ଫସଲ ବି ଆମକୁ ଜମି ଦେଇପାରିବ।
0: ତା ସହିତ ଯୋଉ ଚାଷୀ ଭାଇମାନଙ୍କର ମାଛ ଚାଷ ପାଇଁ ପୋଖରୀ ଅଛି ସେମାନେ ମଧ୍ୟ ଏଇ ସମୟରେ ବୋଇଲେ ପୋଖରୀରେ ଯେତେବେଳେ ପାଣି ଟିକେ କମ୍ ଅଛି ଏଇ ସମୟରେ ପୋଖରୀ ଟିକେ ଦେଖାଶୁଣା କରିବାର ଆବଶ୍ୟକତା
1: ନିହାତି ଦରକାର ଭାଇ। ସେଇ କଥା ଦେଖ, ବର୍ତ୍ତମାନ ଖରାଦିନ ଚାଲିଛି, ଅଧିକାଂଶ ଚାଷୀ ଭାଇ ଓ ଭଉଣୀମାନେ ବି ତାଙ୍କ ଯୋଉ ପୋଖରୀ ଗଡ଼ିଆ ସବୁ ଅଛି, ତମେ ଯେମିତି କହିଲେ ମାଛ ଚାଷ ସବୁ କରିଛନ୍ତି, ଖାଲି ଯେ ମାଛ ଚାଷ କରିଦେଲେ ହେବ ନାହିଁ, ଆମେ ମାଛ ପୋଖରୀର ପ୍ରସ୍ତୁତି କେମିତି କରିବା, ଖାସ କରିକି ଖରାଦିନରେ ତାର ପରିଚାଳନା କେମିତି କ'ଣ କରିବା, ଏଇ ବିଷୟରେ ବି ଆମେ ସମସ୍ତେ ଜାଣିବା ଦରକାର କି ନାହିଁ
0: ନିହାତି ଭାଇ। ଆଉ ତା ସହିତ ଯୋଉମାନେ ନୂଆ ପୋଖରୀ ମଧ୍ୟ ଖୋଳିବା ପାଇଁ ଆଶା ରଖିଛନ୍ତି ସେ ସରକାରୀ ସାହାଯ୍ୟ ପାଇକି ହଉ କିମ୍ବା ନିଜ ତରଫରୁ ଯେଉଁମାନେ ଅଣ୍ଟିରେ ଦୁଇ ପଇସା ଖର୍ଚ୍ଚ କରିକି ପୋଖରୀ କରିଛନ୍ତି ସେମାନେ ଆଉ ବିଳମ୍ବ କରନ୍ତୁ ନାହିଁ। ମୌସୁମୀ ବର୍ଷା ଆସିବା ପୂର୍ବରୁ ପୋଖରୀ କାମ ସାରି ଦିଅନ୍ତୁ, ତାହେଲେ ଯାଇକି ମାଛର ଚାଷରେ ମଧ୍ୟ ଯେମିତି ଆମର ଲାଭ ମିଳିବ, ହାତକୁ ଭଲ ଦୁଇ ପଇସା ଆସିବ।
1: ସେଇ କଥା ମାଧିଆ ଭାଇ, ଯେମିତି ମୁଁ କହିଲି ଆମେ ତ ସମୟ ଉପଯୋଗୀ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆଲୋଚନା ଶୁଣାନ୍ତି। ବର୍ତ୍ତମାନ ଯେହେତୁ ଖରାଦିନ ଚାଲିଛି, ଏଇ ଖରାଦିନରେ ଆମେ ଯେଉଁମାନେ ସବୁ ଚାଷୀ ଭାଇ ଓ ଭଉଣୀମାନେ ମାଛ ଚାଷ କରିଛନ୍ତି ବା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, କେମିତି କେଉଁ ପ୍ରଣାଳୀରେ ମାଛ ପୋଖରୀ ପ୍ରସ୍ତୁତ କରିକି ତାର ପରିଚାଳନା କରିବା ଦରକାର, ସେଇ ବିଷୟରେ ଆଜି ଆଲୋଚନା ଟିକେ ଶୁଣିବା।
0: ହେଲା ହେଲା, ତାହେଲେ ମାଛ ପୋଖରୀର ପରିଚାଳନା କେମିତି କ'ଣ କରାଯିବ ସେ ବାବଦରେ ଆଲୋଚନା ଟିକେ ଅଛି ତ?
1: ହଁ
0: ହେଲା, ଶୁଣ ତାହେଲେ।
1: ଆଉ ଏଇ ବିଷୟରେ ଆଲୋଚନା କରୁଛନ୍ତି ଆମର ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ ମହାଶୟ ଆପଣେ।
2: ସାର୍ ନମସ୍କାର।
3: ନମସ୍କାର।
2: ବହୁତ ଖୁସିର କଥା ଆଜି ଆପଣ ଆମ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଛନ୍ତି। ତେବେ ସାର୍, ଯେମିତିକି ବର୍ତ୍ତମାନ ଖରାଦିନ ଚାଲିଛି, ଏଇ ଖରାଦିନରେ ବର୍ତ୍ତମାନ ଯୋଉ ଚାଷୀ ଭାଇ ଓ ଭଉଣୀମାନେ ଆଗକୁ ସାର୍ ମାଛ ଚାଷ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ, ତ କେମିତି କ'ଣ ବର୍ତ୍ତମାନ ସମୟରେ ସେମାନେ ପୋଖରୀ ପରିଚାଳନା କରିବେ ସେଇ ବିଷୟରେ ଟିକେ ସାର୍ କୁହନ୍ତୁ।
3: ଧନ୍ୟବାଦ। ଦେଖନ୍ତୁ, ଖରାଦିନେ ମାଛ ଚାଷ ଯୋଉ କରାଯାଏ ସାଧାରଣତଃ ଖରାଦିନେ ମାଛ ମାନେ ଭଲ ବଢିଥାନ୍ତି, ଶୀତ ଦିନେ ମାଛ ମାନେ ବେଶୀ ଖାଆନ୍ତିନି ବଢନ୍ତିନି, ସେଥିପାଇଁ ଯେତେବେଳେ ପାଣିର ତାପମାତ୍ରା ବଢେ ମାଛ ମାନେ ଧୀରେ ଧୀରେ ଖାଇବା ଆରମ୍ଭ କରନ୍ତି, ତେଣୁକରି ଖରାଦିନେ ମାଛ ମାନଙ୍କୁ ଭଲ ଭାବରେ ଖାଇବାକୁ ଦେବାକୁ ପଡିଥାଏ, ଫଳରେ ମାଛ ଭଲ ବଢିଥାନ୍ତି। କିନ୍ତୁ ଖରାଦିନେ ମାଛ ଚାଷ କଲାବେଳେ କିଛି ସମସ୍ୟା ମଧ୍ୟ ଆସିଥାଏ, ତାକୁ ଧ୍ୟାନ ରଖିବା ଦରକାର। କାହିଁକି ନା ଯେତେବେଳେ ଶୀତ ଦିନ ଯାଏ ଖରାଦିନ ଆସେ ସାଧାରଣତଃ ଦେଖିବେ ଆପଣଙ୍କର ପାଣିର ଯୋଉ ଗଭୀରତା ପୋଖରୀରେ ତାହା ଧୀରେ ଧୀରେ କମିଯାଏ, ଫଳରେ କ'ଣ ହୁଏ ନା ମାଟିରୁ ପାଣି ଯେତେବେଳେ ତଳକୁ ତଳକୁ ଯାଏ ମାଟିର ଯୋଉ ସାର ଅଛି, ଖାଦ୍ୟ ସାର ଅଛି, ଜବକ୍ଷାରଜାନ ଫସ୍ଫରସ, ସିଏ ସବୁ ପାଣିରେ କନସେନ୍ଟ୍ରେଟ ହେଇଯାଏ, ମାନେ ଅଧିକା ବହଳିଆ ହେଇଯାଏ, ଫଳରେ ପାଣି ଯୋଉ ପ୍ଲାଙ୍କଟନ ବା ଆପଣଙ୍କର ପ୍ଲବକ କହୁଛନ୍ତି ତାର ମାତ୍ରା ବଢିଯାଏ, ପାଣି ସବୁଜ ଦେଖା ହୁଏ, ତେଣୁ ତାକୁ ଧ୍ୟାନ ଦେବା ଦରକାର। ତେଣୁ ଖରାଦିନ ପରେ ହଠାତ୍ ସାଙ୍ଗେ ସାଙ୍ଗେ ଆମର ଗୋବର ସାର ବେଶୀ ପକେଇବା ଦରକାର ନୁହେଁ, ପାଣିର କଲର ଯୋଉଟାକି ଯଦି ଅଧିକା ସବୁଜ ହଉଛି ତାହେଲେ କମେଇକି ପକେଇବା କଥା, ନହେଲେ ନ ପକେଇବା ବି ଭଲ। ଆଉ ଦ୍ୱିତୀୟ କଥା ହେଲା, ଖରାଦିନେ ଆଉ ଏକ ସମସ୍ୟା ଆସେ, ମାଛ ଦେଖିବେ ବେଳେବେଳେ ପାଣିରେ ଉପରେ ବୁଲି ବୁଲି
1: ମରିଯାନ୍ତି ବା ଭାସୁଥାନ୍ତି,
3: ସେଟା କାରଣ ହଉଛି କଣ, ଖରାଦିନ ସାଧାରଣତଃ କଣ ହୁଏ ଯୋଉ ଜୈବିକ ବିଘଟନ ହୁଏ ସେ ମାତ୍ରାଟା ଅଧିକା ହେଇଯାଏ, ଯେତେବେଳେ ତାପମାତ୍ରା ବଢିଯାଏ ବିଘଟନ ଅଧିକା ହେବା ଫଳରେ କଣ ହୁଏ ନା ଆପଣଙ୍କର ଅକ୍ସିଜେନ ଅଧିକା ଦରକାର ହୁଏ, ମାନେ ଯୋଉଟା ଅମ୍ଳଜାନ ଦରକାର ହୁଏ, ଅମ୍ଳଜାନ ଦରକାର ହବ ପାଣିରେ ଅମ୍ଳଜାନ ଟିକେ କମିଯିବ। ଦ୍ୱିତୀୟ କଥା ହେଲା ବିଘଟନ, ଯଦି ଅମ୍ଳଜାନ ବେଶୀ କମିଯିବ ବିଘଟନ ସମ୍ପୂର୍ଣ୍ଣ ନହେଲେ ମାଟିଟା ଗନ୍ଧାଏ, ଗୋଟେ ଏମୋନିଆ ଗ୍ୟାସ ତିଆରି ହୁଏ, ସେଥିରୁ ନାଇଟ୍ରେଟ୍ ଗ୍ୟାସ ତିଆରି ହୁଏ, ଏମୋନିଆ ନାଇଟ୍ରେଟ୍ ଦୁଇଟାଙ୍କ ବିଷାକ୍ତ, ତେଣୁ ଏଇ ଯୋଉ ବିଷାକ୍ତ ପରିମାଣଟା ଯେତେ ଥାଏ ଯଦି ପାଣିର ତାପମାତ୍ରା ଆଉ ପାଣିର ପିଏଚ୍ ଅଧିକା ହେଇଯିବ ସେ ଆହୁରି ବିଷାକ୍ତ ହେଇଯାଏ, ସେଇ ମାତ୍ରାର ଯୋଉ ମାତ୍ରାରେ ବିଷାକ୍ତ ଥାଏ ସେ ମାତ୍ରାର ପରିମାଣ ବଢିଯାଏ, ଆମେ ସେଇ ସମୟରେ ମାଛ କାହିଁକି ମରୁଛନ୍ତି ବୋଲି ଭାବିକି ଆମେ ଚୁନ ପକେଇ ଦିଅନ୍ତି, ଚୁନ ପକେଇ ଦେବା ଫଳରେ ପାଣିର ପିଏଚ୍ ଆହୁରି ବଢିଯାଏ, ଯେତେ ପିଏଚ୍ ବଢିବ ଏ ବିଷାକ୍ତର ମାତ୍ରା ସେତେ ବଢିବ। ଖରାଦିନେ ଆମେ ତ ତାପମାତ୍ରାକୁ ଏତେ କଣ୍ଟ୍ରୋଲ କରିପାରିବାନି, କିନ୍ତୁ ପିଏଚ୍ କୁ କଣ୍ଟ୍ରୋଲ କରିପାରିବା, ଅଧିକାଂଶ ଚାଷୀ କଣ ଚୁନ ପକେଇ ଦିଅନ୍ତି, ଚୁନ ପକେଇ ଦେଲେ ତାର ପିଏଚ୍ ଅଧିକା ବଢିଗଲେ ଯୋଉ ନାଇଟ୍ରାଇଟ୍ ଆଉ ଏମୋନିଆର ମାତ୍ରା ଆହୁରି ବିଷାକ୍ତ ହେଇଯାଏ, ଫଳରେ ମାଛ ସବୁ ଉପରକୁ ପେଟିକି ଆସିକି ମରନ୍ତି। ତେଣୁକରି ଆପଣ ଏକୁ ଲକ୍ଷ୍ୟ କରିବେ, ଯଦି ଖରାଦିନେ କୌଣସି ସାର ମାଛ ମରୁଛି ଆପଣଙ୍କର ପିଏଚ୍ କୁ ଲକ୍ଷ୍ୟ କରିବେ, ପିଏଚ୍ ଯଦି 7-7.5 ରହୁଛି ଚୂନ ପକେଇବା ଦରକାର ନାହିଁ, ସେଇ କ୍ଷେତ୍ରରେ ଆପଣଙ୍କର ପୋଖରୀରେ ଜିଓଲାଇଟ୍ ଦିଅନ୍ତୁ, ଆଉ କିଛି ଗୋଡ଼ା ଲୁଣ ଦିଅନ୍ତୁ, ଆପଣଙ୍କର ଗୋଟେ ଏକରକୁ 20 kg ଜିଓଲାଇଟ୍ ଆଉ 20 kg ଗୋଡ଼ା ଲୁଣ, ମାନେ ଆପଣଙ୍କର ଆୟୋଡିନ୍ ଯୋଉ ଲୁଣ ସେ ଲୁଣ ନୁହେଁ, ଯୋଉ ବଡ ବଡ ଦାନା ଲୁଣ ଥାଏ ତାକୁ ଆପଣ ପାଣି କରିକି ସମ୍ପୂର୍ଣ୍ଣ ଭାବେ ପାଣିରେ ମିଳେଇ ଦେବେ, ତ ଗୋଟା ପକେଇବେନି, ଯଦି ଗୋଟା ପକେଇବେ ବେଳେବେଳେ କିଛି ମାଛ ଥାଏ ଟାକି ଗିଳି ଦିଅନ୍ତି ତଣ୍ଟିରେ ଲାଗେ ମାଛ ବି ମରିଯିବେ, ତ ପାଣିରେ ଗୋଳେଇବେ, ଗୋଳେଇକି ପାଣି କରିକି ସମ୍ପୂର୍ଣ୍ଣ ଭାବେ ପୋଖର ଚାରିଆଡ଼

0: ପକେଇବେ
1: ସାର୍? ଯୋଉ ପକେଇବା କଥା କହିଲେ ସାର୍, ଚାଷୀ ଭାଇମାନେ ସାଧାରଣତଃ କେଉଁ ସମୟରେ ସେଇଟା ପକେଇବା ଦରକାର ସାର୍?
0: ଏଇଟା ଆପଣ ଦିନରେ ପକେଇବେ,
1: ଆଜ୍ଞା ଆଜ୍ଞା।
0: ଆପଣଙ୍କର ଜିଓ ଲାଇଟ୍ ଯୋଉ ପକେଇବେ, ଆପଣ ସାଧାରଣତଃ ଜିଓ ଲାଇଟ୍ ଦୁଇ ପ୍ରକାର ଆସେ, ଗୋଟେ ପାଉଡର ଭଳିଆ ଆସେ, ଆଉ ଗୋଟେ ହଉଛି ଗୋଲ ଗୋଲ ଛୋଟ ଛୋଟ ଗୋଲ ଗୋଲ ଆସେ। ଛୋଟ ଛୋଟ ଗୋଲ ଗୋଲ ଯୋଉଟା ଆସେ, ଗୋଟେ ଏକରକୁ 20 କେଜି ଜିଓ ଲାଇଟ୍ ଆପଣ ପୋଖରୀରେ ସେମିତି ପକେଇଦେବେ। ଆଉ ଯଦି ଆପଣଙ୍କର ପାଉଡର ଭଳିଆ ଆସିଥିବ, ଯେତିକି ଆପଣଙ୍କର ଧରନ୍ତୁ ଏକରେ 20 କେଜି ଜିଓ ଲାଇଟ୍ ଦେବେ, ଆପଣ ଆଉ 20 କେଜିରେ ବାଲି ମିଶେଇବେ, ପାଣିରେ ତାକୁ ଗୋଳେଇ ଦେବେ, ସେତିକି ସେଇ 20 ଲିଟର ପାଣିରେ ଗୋଳେଇ ଦେବେ, ଗୋଳେଇ ଦେଇକି ତାକୁ ପୋଖରୀରେ ଛାଟିଦେବେ। ଆଉ ଲୁଣ ଯୋଉ ପକେଇବେ ଆପଣ ଜିଓ ଲାଇଟ୍ ସେ ଦିନରେ ପକେଇବେ, ତା 2-3 ଘଣ୍ଟା ପରେ ଲୁଣ ଦେଇପାରିବେ। ଯୋଉ ଲୁଣ ଦେବେ, ଲୁଣଟାକୁ ପାଣିରେ ପୁରା ଗୋଳେଇ ଦେବେ, କାରଣ ଗୋଡା ଲୁଣ ମୁଁ କହିଲି ଯୋଉଟା ର ସଲ୍ଟ କହୁଛନ୍ତି, ସେଟାକୁ ପାଣିରେ ପୁରା ଗୋଳେଇ ଦେବେ, ପାଣିରେ ମିଶିଯିବ, ମିଶିଗଲା ପରେ ସେ ପାଣିଟାକୁ ପୋଖରୀରେ ଛାଟିଦେବେ। ଆପଣଙ୍କର ଏଇ ଲୁଣର ଜିଓ ଲାଇଟ୍ କଣ ହୁଏ ନା, ଏମୋନିଆ ଗ୍ୟାସ୍କୁ ଆବଜର୍ଭ କରିଦିଏ। ଆଉ ଲୁଣ କଣ କରେ, ଲୁଣଟା ହଉଛି ଆପଣଙ୍କର ମାଛର ଯୋଉ ଗାଲି ହେଇଛି, ସେ ଗାଲି ବାଟେ ଯୋଉ ନାଇଟ୍ରାଇଟ୍ ଯାଏ ରକ୍ତକୁ, ସେ ନାଇଟ୍ରାଇଟ୍କୁ ମାନେ ଗାଲିକୁ ଦବାକୁ ଦିଏନି, ଆଗେ ଲୁଣ ଗାଲିରେ ଲାଗିଯିବ। ଲାଗିଗଲେ ଏଇ ଯୋଉ ଲୁଣର ଯୋଉ କ୍ଲୋରିନ୍ ଥାଏ, ସୋଡିୟମ୍ କ୍ଲୋରାଇଡ୍ ଯୋଉ କ୍ଲୋରିନ୍ ଅଂଶ ଥାଏ, ସିଏ ହଉଛି ନାଇଟ୍ରାଇଟ୍ ସହିତ ରିଆକ୍ସନ୍ କରେ, ଆଉ ଗାଲି ବାଟେ ତାକୁ ଦବା ପାଇଁ ଦିଏନି। ତାହେଲେ ଆପଣଙ୍କର ଦେଖିବେ ହଠାତ୍ ମାଛ ମରିବା ବନ୍ଦ ହେଇଯିବେ, ଆପଣଙ୍କର ଏବେ ସମସ୍ୟା ଆସୁଛି ଆମେ ଦେଖୁଛୁ। ଆଉ ଥାର୍ଡ ଜିନିଷ ହେଲା, ଆପଣ ଦେଖିବେ ଠିକ ଯେତେବେଳେ ଆପଣଙ୍କର ମାନେ ଗ୍ରୀଷ୍ମ ଦିନ ଆସେ, ତା ପୂର୍ବରୁ ବସନ୍ତ ଥାଏ, ସେ ବସନ୍ତ ସମୟରେ ଆପଣ ଠିକ ବସନ୍ତ ଆଉ ଗ୍ରୀଷ୍ମର ମଝିରେ ପତ୍ର ଝଡା ଦିଏ, ଆପଣ ପତ୍ର ଶୁଖିକି ସବୁ ପଡିଯାଏ, ଆପଣ ପଡିଥିବ କିଛି ଅସୁବିଧା ନାହିଁ, କିନ୍ତୁ ଯଦି ଗୋଟାଏ ଯୋଉ ଘୂର୍ଣ୍ଣିଝଡ ହୁଏ, ଖଣ୍ଡିଆଭୂତ ହୁଏ, ସବୁ ଏରା ଉଡିକି ଆସିକି ପୋଖରୀରେ ପଡେ, ତ ଆପଣ ସେଇ ସମୟରେ କଣ କରିବେ, ସେ ପୋଖରୀରୁ ସେଟାକୁ ଆପଣ ବଡ ବଡ ପତ୍ର ଥାଏ ଯଦି ବାହାର କରିଦେବା କଥା, ନହେଲେ କୌଣସି ଝଡ ପରେ ଆପଣଙ୍କର ଜାଲ ଟାଣିକି ପତ୍ରଗୁଡା ବାହାର କରିଦେବା କଥା। ଯଦି ସେ ପତ୍ରଗୁଡା ପୋଖରୀ ତଳକୁ ଯାଏ, ସେ ପଚିବ, ପଚିକି ଗନ୍ଧ ହବ, ପୁଣି ସେ ମାଛ ମରିବେ।
1: ତ
0: ଏଟା ବି ଗୋଟେ ଖରାଦିନିଆ ଏଇ ଜିନିଷକୁ ଆପଣ ଲକ୍ଷ୍ୟ କରିବେ। ଆଉ ତାପର ଯୋଉ ପ୍ରୋବ୍ଲେମ ହୁଏ, ଏଟା ସମସ୍ତେ ଜାଣିଛନ୍ତି କିନ୍ତୁ ମେଣ୍ଟେନ କରନ୍ତିନି। ଆପଣ ଦେଖିବେ ଆମେ ଖରାଦିନେ ଯଦି କୌଣସି ପୋଖରୀରେ ପଶିଯିବା, ଉପର ପାଣିଟା ଗରମ ଥିବ, ଭିତର ପାଣିଟା ଥଣ୍ଡା ଥିବ, ତ କଣ ହୁଏ ନା ପୋଖରୀରେ ଦେଖିବେ ଯେମିତି ଆମେ ବାହାରେ ବୁଲୁଛନ୍ତି, ଯଦି ଗରମ ଗରମ, ଯଦି ଥଣ୍ଡା ଥଣ୍ଡା, କିନ୍ତୁ ପାଣିରେ ଅଲଗା, ଉପରେ ଫୁଟେ 1.5 ଫୁଟ ପର୍ଯ୍ୟନ୍ତ ପାଣି ପୁରା ଗରମ, ଆଉ ତଳ ପାଣି ପୁରା ବଢିଆ ଥଣ୍ଡା ଥାଏ। ଆପଣ ମାଛ କଣ ଯେତେବେଳେ ପହଁରନ୍ତି, ତଳ ପାଣି ଥଣ୍ଡା, ଉପରକୁ ଟିକେ ପଳେଇ ଆସିବେ, କି ଆମେ ଯଦି କୌଣସି ଖାଦ୍ୟ କଣ ଦବା, କି ସିଏ ଖାଦ୍ୟ ପାଇଁ କି ଅମ୍ଳଜାନ ପାଇଁ ଉପରକୁ ଯେତେବେଳେ ପଳେଇ ଆସିବେ, ତଳ ଟେମ୍ପରେଚର ଯାହା ଥିବ, ଉପର ଟେମ୍ପରେଚର ଅଧିକା ଥିବ, ଫଳେ ଏଇ ଯୋଉ ହଠାତ୍ ଅଧିକା କମକୁ ସେ ଯୋଉ ଏପଟ ସେପଟ ହୁଅନ୍ତି, ତାଙ୍କୁ ଷ୍ଟ୍ରେସ୍ ହୁଏ, ମାନେ ସେମାନେ ହଉଛି ପ୍ରେସରରେ ରୁହନ୍ତି, ଆଉ ଏଇ ଯୋଉ କଣ୍ଟିନ୍ୟୁସ୍ ଏଇଭଳିଆ ଜିନିଷ ହେଲେ ଆପଣ ତାଙ୍କ ଦେହର ଯୋଉ ରେଜିଷ୍ଟାଣ୍ଟ ପାୱାରଟା କମିଯାଏ, ତାଙ୍କୁ ରୋଗ ହୁଏ। ତେଣୁ ଆପଣ ପାଣିକୁ ଆମ ଖରାଦିନେ ପାଣିର ତାପମାତ୍ରା କମେଇବା ତ ବହୁତ କଷ୍ଟ, କିନ୍ତୁ ପାଣିର ତାପମାତ୍ରାକୁ ପୋଖରୀର ସବୁ ସ୍ତରରେ ସମାନ ରଖିବା ଉଚିତ, ସେଥିପାଇଁ ଆମକୁ ପାଣିକୁ ଟିକେ ଖରାବେଳେ ଏରିଏସନ୍ କରିବା ଦରକାର। ଏରିଏସନ୍ ମାନେ ସଞ୍ଚାଳନ କରିବେ, ସଞ୍ଚାଳନ ଆପଣ ଆଜିକାଲି ଏରିଏଟର ଲଗାଉଛନ୍ତି, ଯଦି କାହାକୁ ଏରିଏଟର ନଥିବ, ତାହେଲେ ଆପଣଙ୍କର ସେ ପୋଖରୀ ସେଇ ପୋଖରୀ ପାଣିକୁ ଆପଣ ଗୋଟେ ଛୋଟ ପମ୍ପରେ ଟାଣିକି ସେଇ ପୋଖରୀକୁ ଫିଙ୍ଗିବେ, ତାହେଲେ ପାଣିଟା ମିକ୍ସ ହବ। କିମ୍ବା ଆପଣ ଆହୁରି ଭଲ ଉପାୟ ହେଲା, ଆପଣଙ୍କର ଖରାବେଳେ ଯୋଉ ଲୋକ ଗାଧାନ୍ତି, ତାଙ୍କୁ ଏଲାଉ କରିବେ ଗାଧେଇବା ପାଇଁ, ପହଁରିବା ପାଇଁ, କି ବାଡି ଫାଡ଼ି ଧରି ପିଟିବା ପାଇଁ, ଆପଣ କୌଣସି ମତେ ଯଦି ପାଣିଟାକୁ ଡିଷ୍ଟର୍ବ କରିବେ, ମିକ୍ସ କରିବେ, ତ ଚାରିଆଡ଼େ ସମାନ ଟେମ୍ପରେଚର ହବ, ଫଳରେ ହଉଛି ମାଛ ସେ ଯୋଉ ଆଉ ଟେମ୍ପରେଚର ଜନିତ ଯୋଉ ଷ୍ଟ୍ରେସ୍ ଯୋଉଟା ଯୋଉ ତାଙ୍କର ଯୋଉ ବଡିର ପାୱାର ଯୋଉ କମିଯାଏ ହଉଛି ରେଜିଷ୍ଟାଣ୍ଟ ପାୱାର, ସେଟା ହବନି, ଏକୁ ଲକ୍ଷ୍ୟ ରଖିବେ। ଆଉ ଗୋଟେ ବଡ ଜିନିଷ ହଉଛି, ଯୋଉ ଆମେ ଖରାଦିନେ ମାଛ ଖାଆନ୍ତି ବୋଲି ଆମେ ଅଧିକା ଖାଦ୍ୟ ଦେଇଦବା, ସେମିତି ଦେବେନି ଅଧିକା ଖାଦ୍ୟ, ଆକ୍ଚୁଆଲି ତାଙ୍କର ଯେତିକି ଦରକାର ସେତିକି ଖାଇବେ। ଆପଣ ଯାହା ଖାଦ୍ୟ ଦଉଛନ୍ତି, ଯଦି ଭସା ଖାଦ୍ୟ ଦଉଛନ୍ତି, ସେ ଯଦି 10-15 ମିନିଟ ଭିତରେ ଯେତିକି ଖାଇ ଦଉଛନ୍ତି, ସେତିକି ରିକ୍ୱାରମେଣ୍ଟ, ତାଠୁ ଆମେ ଅଧିକା ଆଉ ଦବା କଥା ନୁହେଁ। ଆଉ ଜିନିଷ ହଉଛି, ପାଣିର ଲେବଲ ଯେତେ କମୁଥିବ, ଆମେ ସେଇ ଲେବଲଟାକୁ କୌଣସି ବୋରୱେଲ ହଉ କିମ୍ବା କୌଣସି ଜାଗାରେ ଯଦି ପାଣି ସୁବିଧା ଥିବ, ଭଲ ପାଣି ଥିବ, ତାକୁ ଆମେ ପୁରେଇକି ମେଣ୍ଟେନ କରିବା। ଆଉ ଯଦି ପାଣି କମି କମି ଯାଏ, ପାଣିର ଯଦି ପ୍ରାୟ 3 ଫୁଟ ପାଖାପାଖି ହେଇଯିବ, ପ୍ରାୟ ସବୁ ମାଛ ମରିବା ଆରମ୍ଭ କରିବେ, ତ ପାଣିକୁ 5 ଫୁଟ ପାଖାପାଖି ମିନିମମ୍ 5 ଫୁଟ ପାଖାପାଖି ମେଣ୍ଟେନ କରିବେ। ଆଉ ଯେତେ କମିଯିବ, ପାଣିରେ ଯୋଉ ଟୋଟାଲ ଡିଜଲ୍ ସଲିଡ୍ ଅଛି, ଯୋଉ ଦ୍ରବୀଭୂତ ପଦାର୍ଥ ପାଣିରେ ଅଛି, ସେଟା ଯେତେ 5 ଫୁଟରେ ଯେତିକି ଥିବ, ସେଇ ପାଣିଟା କମି ଯେତେବେଳେ 3 ଫୁଟ ହେଇଯିବ, ସେ ଦ୍ରବୀଭୂତ ପଦାର୍ଥର କନସେନ୍ଟ୍ରେସନ ମାନେ ପରିମାଣ ବଢିଯିବ, କାରଣ 5 ଫୁଟ ପାଣି ଥିଲା, ସେ 5 ଫୁଟ ପାଣି 3 ଫୁଟ ହେଇଗଲାଣି। ତ ମାଛ ଯେତେବେଳେ ତା ଗାଲି ବାଟେ ଯେତେବେଳେ ଅମ୍ଳଜାନ ନିଏ ପାଣିକୁ ଛାଣିକି, ଏ ଦ୍ରବୀଭୂତ ପଦାର୍ଥ ଗାଲିରେ ଛାଣି ହେଇଯାଏ, ଫଳରେ ଦେଖିବେ ଗୋଟେ ଗୋଟେ ମାଛରେ ଆପଣ ଗାଲିକୁ ଲକ୍ଷ୍ୟ କରିବେ, ମାଟିଆ ମାଟିଆ ଦେଖା ହବ, ତ ମାଟି ବସିଲା ଭଳିଆ ରୋଗ ହବ, ଆଉ ସେ ମାଟି ବସିଲେ ଏଟା ଫଙ୍ଗାଲ ଡିଜିଜ୍ ଆରମ୍ଭ ହେଇଯାଏ। ଖରାଦିନେ ଯୋଉ ପୋଖରୀରେ ପାଣିର ଗଭୀରତା କମି କମି ଯାଏ, ଦେଖିବେ ସେ ଧୀରେ ଧୀରେ ସେଇ ପୋଖରୀରେ ମାଛ ମାନଙ୍କର ଏଇ ରୋଗ ଦେଖା ହୁଏ। ସେଠି ପ୍ରଥମ ଟ୍ରିଟମେଣ୍ଟ ହଉଛି, ତାର ପାଣିକୁ ଆଗେ 5 ଫୁଟ କରିବେ, ତାପରେ ଆପଣ ମେଡିସିନ ଦେଲେ ଭଲ ହବ। ଯେକୌଣସି ଆପଣଙ୍କର ଫଙ୍ଗାଲ ଜନିତ ଗୋଟେ ଅଛି, ଯେମିତି ଆମର ଚ୍ୟାଲେଞ୍ଜର ଅଛି, ମାନେ ଫଙ୍ଗାଲ ରୋଗ ଭଲ କରିବା ପାଇଁ ଯୋଉ ମେଡିସିନ ଦିଆ ହୁଏ, ସେ ମେଡିସିନ ଆପଣ ଦେବେ। କେତେବେଳେ ଯଦି ରୋଗ ପୋକ ନିୟନ୍ତ୍ରଣ କରିବା ପାଇଁ ତ ଡିସ୍କସନ ମୁଁ କହିବି।

0: ଆପଣଙ୍କର ଏଇ ଯତ୍ନ ଗୁଡାକ ନେବେ, ଯଦି ଖରାଦିନେ ଏଇ ଯତ୍ନ ନେବେ ତାହେଲେ ଆପଣଙ୍କର ଦେଖିବେ ପୋଖରୀରେ ବିଶେଷ ଅସୁବିଧା ହେବ ନାହିଁ।
1: ସାର୍ ଆଉ ଗୋଟେ କଥା, ଚାଷୀ ଭାଇମାନେ ସେମିତି ପୋଖରୀର ସେମିତି କିଛି ସଫା ସୁତୁରା କରିବା ଦରକାର କି?
0: ହଁ, ପୋଖରୀର ତ ସଫା ନିହାତି କରିବା ଦରକାର, କାରଣ ଆପଣ ମୁଁ ଯୋଉ କହିଲି ଯେମିତି ପତ୍ର ଯେମିତି ସଫା କରୁଛନ୍ତି, ଆପଣ ତଳ ଯୋଉ ଅଛି ବଟନ ଯୋଉ ଅଛି ପୋଖରୀ ତଳ,
1: ଆଜ୍ଞା
0: ଇଏ
1: ଆଜ୍ଞା,
0: ବି ପରିଷ୍କାର ରହିବା ଦରକାର। ଯେମିତି ଆପଣଙ୍କର ପଙ୍କର ଗୋଟେ ଲେବଲ ଅଛି, ଏତିକି ଆପଣଙ୍କର 10 ଇଞ୍ଚ କି 8 ଇଞ୍ଚ ପଙ୍କ ରହିବ, ସେ ସଫା ଆପଣ ଦି ପ୍ରକାର ଆମେ ସଫା କରିବା। ଗୋଟେ ହଉଛି ଆଖିକୁ ଦେଖା ହେଲା ଭଳିଆ ମଳିଆକୁ ସଫା କରିବା, ଆଉ ଗୋଟେ ସଫା ହଉଛି ଆଖିକୁ ନ ଦେଖା ହେଲା ଭଳିଆ କିଛି ମଳିଆ ଅଛି ତାକୁ ସଫା କରିବା।
1: ଆଜ୍ଞା ଆଜ୍ଞା,
0: ଆଖିକୁ ଦେଖା ହେଲା ଭଳିଆ ଯୋଉ ମଳିଆ ଅଛି ଆପଣଙ୍କର ପୋଖରୀରେ, ଦେଖନ୍ତୁ ଚାରିକଡ ଘାସ ଅନାବନା ଗଛ ସବୁ ରହିବ ନାହିଁ। କାରଣ ଆପଣ କଣ ହୁଏ, ଯେତେବେଳେ ଛୋଟ ମାଛ ଛାଡ଼ନ୍ତି, ଆଜିକାଲି ଖରା ଦିନ ହଉଛି ଜାଆଁଳ ଚାଷ କରୁଛନ୍ତି କି ଛୋଟ ମାଛ ଛାଡୁଛନ୍ତି, ଏଇ ଯୋଉ ବୁଦା ମୁଦା ରୁହେ, ଘାସ ମାଛ ରୁହେ, ଏଥିରେ ସାପ ବେଙ୍ଗ ପୋକ ଜୋକ ରୁହନ୍ତି, ଯୋଉଟା ହଉଛି ମାଛର ଶତ୍ରୁ,
1: ଆଜ୍ଞା ଆଜ୍ଞା,
0: ଛୋଟ ମାଛର ତ ନିହାତି ଶତ୍ରୁ,
1: ଆଜ୍ଞା ଆଜ୍ଞା,
0: ସଫା ରଖିବା ଦରକାର। ଦ୍ୱିତୀୟ କଥା ହେଲା ଆପଣ ହୁଡ଼ାରେ କୌଣସି ମଳିଆ ପକେଇବେନି। ଆପଣ ଧରନ୍ତୁ ହୁଡ଼ାରେ ଆମେ ଅଧିକାଂଶ ହୁଡ଼ା ଉପରେ ମେଞ୍ଚ ଗୋବର ପକେଇଦବା, ଖରାପ ମାଟି ପକେଇଦବା କି ପତ୍ର ମେଞ୍ଚ ପକେଇଦବା, ସେଟା କଣ ହଉଛି ବର୍ଷା ଦିନେ କଣ ହବ, ଧୋଇକି ପୋଖରୀ ଭିତରକୁ ଯିବ।
1: ଆଜ୍ଞା,
0: ଯାହା ମଳିଆ ଆମେ ପୋଖରୀ ସଫା କରିବା କିମ୍ବା କୌଣସି ମଳିଆ ଜିନିଷକୁ ପୋଖରୀ ହୁଡ଼ାରେ ନ କହିକି ତାର ଯୋଉପଟୁ ପାଣି ନଥିବ ସେ ହୁଡ଼ାର ଆର ପଟକୁ ଆମେ ପକେଇବା ଦରକାର।
1: ଆଜ୍ଞା,
0: ଆଉ ଗୋଟେ ଜିନିଷ ଆପଣଙ୍କର ଭଲ ପ୍ରଶ୍ନ, ଏଇ ପ୍ରଶ୍ନ ପଚାରିଲେ ବୋଲି ମୁଁ କହୁଛି, ଆପଣ ନ ଦେଖା ହେଉଥିବା ମଳିଆ, ଯେମିତି ଆପଣଙ୍କର ମୁଁ କହିଲି ଡିଜେଲ ସଲିଡ ଟୋଟାଲ ଦ୍ରବୀଭୂତ ପଦାର୍ଥ ଯୋଉ ଥିବ ତାକୁ ଆମେ ତାର କନସେନ୍ଟ୍ରେସନ କମେଇବା। ଦ୍ୱିତୀୟ କଥା ହେଲା ଯୋଉ ଏମୋନିଆ ଗ୍ୟାସ ହୁଏ କହୁଛି, ତାକୁ ଆପଣ ଯଦି ପ୍ରତି 15 ଦିନ ଥରେ ପୋଖରୀରେ ଫଲ୍ସ ନେଟିଂ ମାନେ ଜାଲଟାକୁ ଖାଲି ଟାଣିବେ, ପୁଣି ଏପଟ ସେପଟ ଦୁଇ ଥର ଟାଣିଦେବେ ଯଦି ଲୋକ ଲଗେଇକି, ଆପଣଙ୍କର ସେ ଗ୍ୟାସ ଗୁଡାକ ବାହାରିଯାଏ।
1: ଆଜ୍ଞା ଆଜ୍ଞା,
0: ତେଣୁ ଆପଣଙ୍କର ଜାଲ ଯେହେତୁ ଟାଣିବା ବହୁତ ଖର୍ଚ୍ଚ ହୁଏ, ସେଥିପାଇଁ ଦେଶୀ ମେଥଡ ବି ଆପଣ ଫଲୋ କରିପାରିବେ। ଆପଣଙ୍କର ଦେଖନ୍ତୁ ଏଇ ଯୋଉ ମୋଟରସାଇକେଲ ଚେନ୍ ଯୋଉଟା ମୋଟା ମୋଟା ଚେନ୍ ଯୋଉ ନଷ୍ଟ ହେଇଥିବ ତାକୁ କିଛି କଲେକ୍ସନ କରିବେ, ଲମ୍ବା କରିକି ଯୋଡ଼ିଦେବେ ତାରରେ, ତାର ଦି ପଟରେ ଦିଟା ଦଉଡ଼ି ଲଗେଇକି ଦିଟା ଲୋକ ଧରିକି ଟାଣିଦେଲେ ବି ଦିପଟ ଏପଟ ସେପଟ କରି ପୋଖରୀରେ ଟାଣିଦେବେ, ସେ ଗ୍ୟାସ ଗୁଡା ବାହାରିଯିବ। ତୃତୀୟ ମେଥଡ ହଉଛି ଆପଣ କିଛି ନ ପାଇବେ, ବାଉଁଶ କଣୀ, ଆପଣଙ୍କର 3-4 ବାଉଁଶର କଣୀକୁ ଏକାଠି ବାନ୍ଧିଦେବେ, ତଳେ ଗୋଟେ ଇଟା ବାନ୍ଧିଦେବେ, ତା ମୁହଁରେ ଗୋଟେ ଦଉଡ଼ି ବାନ୍ଧିକି ସେଟାକୁ ପାଣିରେ ପକେଇ ଦେଇକି ତାକୁ ଟାଣିବେ, ଜଣେ ଲୋକ ହେଲେ ବି ଟାଣିପାରିବେ। ତଳ ବଟନଟା ଟିକେ ଡିଷ୍ଟର୍ବ ହବ, ସେ ଏମୋନିଆ ଗ୍ୟାସଟା, ଏଟା ବି ହଉଛି ମଳା। ଏଇ ମଳାଟା ଆମେ କଣ, ଯେମିତି ଆପଣ ଦେଖନ୍ତୁ ଆମେ ଯୋଉ ଗୃହପାଳିତ ପଶୁ ଚାଷ କରୁଛନ୍ତି, ଗୋରୁ ଧରନ୍ତୁ, ଆମର ଗୁହାଳରେ ଝାଡା ଯାଉଛି ଆମେ ତାକୁ ସଫା କରିଦଉଛନ୍ତି, କିନ୍ତୁ ଆପଣଙ୍କର ମାଛ ଯେତେବେଳେ ପୋଖରୀ ଯାଉଛି, ଆପଣ କେତେ ମାଛ ଅଛନ୍ତି ସିଏ ବି ଝାଡା ଯାଉଛି, ତାକୁ ଆମେ ସଫା କରୁନାହାନ୍ତି, ସେ ପାଣି ଭିତରେ ରହୁଛି, ଯେହେତୁ ନ ଦେଖି ପାରୁଛନ୍ତି ଆମେ ଭାବୁଛନ୍ତି କିଛି ମଳା ନାହିଁ, କିନ୍ତୁ ପୋଖର ପାଣି ଯୋଉ ମାଟିର ତଳ ସ୍ତର ବହୁତ ମଳା ଥାଏ, ତାକୁ ହଉଛି ସଫା କରିବା ହଉଛି ଏଇଭଳିଆ ମେଥଡ ଆମେ ସଫା କରିବା। ଆଉ ଯଦି pH ଠିକ ଥାଏ, ଏମୋନିଆ କମ୍ ଥାଏ, ତେବେ ଆମେ ଧୀରେ ଧୀରେ ଆମେ ସେଥିରେ ଚୂନ ଫୁନ ଟିକେ ରେଗୁଲାରଲି ଚୂନ ଫୁନ ଦେଇକି ଗୋଟେ ଏକରରେ 20 କେଜି ଭିତରେ ଚୂନ ରେଗୁଲାର ଡୋଜ୍ ଦେଇକି ଆମେ ଏଇ ପଙ୍କଟାକୁ ଯଦି ପଚେଇ ଦବା ବହୁତ, ସେ ମଳାଟା ବି ସଫା
1: ହେଇଯିବ
0: ଭଲ ଭାବରେ, ସମ୍ପୂର୍ଣ୍ଣ ଭାବରେ ପଚିଲେ ମଳା ସଫା ହବ, ଯଦି ଅଧା ପଚା ହେଇକି ରହିବ ସେ ଗନ୍ଧ କରିବ ଏମୋନିଆ ଗ୍ୟାସ
1: କରିବ।
0: ଏଇ ଏଇ ଉପାୟରେ ଆପଣଙ୍କର ପୋଖରୀକୁ ସଫା ରଖିବା ଦରକାର। ଆଉ ଗୋଟେ ଜିନିଷ କହିବି, ଆପଣଙ୍କର ଆଗରୁ ଖରାଦିନେ ପ୍ରାୟ ଜାଆଁଳ ଫାର୍ମର ପାଉନଥିଲେ, ଚାଷୀ ପାଉନଥିଲେ, ଛାଡୁନଥିଲେ, ଆଜିକାଲି ସବୁ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ କ୍ଷେତ୍ରରେ ମାଛ ଜାଆଁଳ ତିଆରି ହେଇକି ବିକ୍ରି ହଉଛି, ତେଣୁ ଯୋଉ ଚାଷୀ ଭାଇମାନେ ଏଇ ଖରାଦିନେ ପାଣି ଥିବ ପୋଖରୀରେ ଏବଂ ମାଛ ଜାଆଁଳ ଷ୍ଟକ୍ କରୁଥିବେ, ଛୋଟ ଜାଆଁଳ 1-3 ଇଞ୍ଚିଆ କରୁଥିବେ, ଖରାବେଳେ ଯଦି ଛାଡ଼ିବେ ସେମାନେ ସିଧା ଆଣିକି ପଲିଥିନ୍ରୁ ତାକୁ ପାଣିରେ ଭସେଇକି 5-10 ମିନିଟ୍ ଭସେଇକି ଛାଡ଼ନ୍ତି। ଭସେଇବା ସମୟରେ ଆପଣ ଦେଖିବେ ଉପରେ ଯେମିତି ସେଡ୍ ଥିବ, ଆପଣଙ୍କର 4 ବାଉଁଶ ପୋଦେଇ ତାପରେ ଟାର୍ପଲିନ ଦେଇଦେବେ, କିମ୍ବା ଯଦି ପୋଖରୀ କଡ଼ରେ କୋଉପଟେ ଛାଇ ପଡୁଥିବ, ଘର ଫର ଥିବ କି ଛୋଟ
1: ଗଛ ଥିବ, ସାର ଯୋଉଠି ଗଛ ଛାଇ ଥିବ
0: ସେ ଛାଇରେ ଛାଡ଼ିବେ, କାହିଁକିନା ଆପଣ ତ ଭସେଇଦେବେ ପଲିଥିନଟା, ଆମେ ତ ବର୍ଷା ଦିନେ ଛାଡୁଛନ୍ତି, ପଲିଥିନ ଭସେଇଦେଲେ ପାଣିଟା ଥଣ୍ଡା ହେଇଯାଏ ପୋଖରୀ ପାଣିକୁ ଲାଗିକି, କିନ୍ତୁ ଜରିଟା କିଛି ହୁଏନି, କିନ୍ତୁ ଖରାଦିନେ କଣ ହେଉଛି, ପାଣିଟା ଥଣ୍ଡା ହେଇଯିବ, ଜରିର ଉପରପଟ ଯୋଉପଟ ଉପରକୁ ରହିବ, ସେ ଖରା ଏତେ ଥାଏ ସେ ଜରିର ପାଣି ଆହୁରି ଗରମ ହେଇଯିବ, ଫଳରେ ମାଛ ଜାଆଁଳ ମରିଯିବ। ଛାଡ଼ିଦେଲା ପରେ ଆପଣ ସାଙ୍ଗେ ସାଙ୍ଗେ କିଛି ହବନି, ଆପଣଙ୍କର ତାପରଦିନ ସକାଳକୁ ଦେଖିବେ ସେତେ ଷ୍ଟ୍ରେସ୍ ହେଇଥିବେ ମାଛ ମରିଯିବ। ତେଣୁକରି ଖରାଦିନେ ଆପଣ ଗୋଟେ ଜିନିଷ ଚୂନ ଦେଖି ଚାହିଁକି ପକେଇବେ, କିନ୍ତୁ ଲୁଣ ନିହାତି ଆପଣଙ୍କର ପ୍ରତି 15 ଦିନରେ ଥରେ ଏକରକୁ 20 କେଜି ଲୁଣ ଦିଅନ୍ତୁ। ଆଉ ଜାଲ ମୁଁ ଯୋଉ କହିଲି ଫଲ୍ସ ନେଟିଂ ହଉ, କିମ୍ବା ଆପଣଙ୍କର ଯୋଉ ମାନେ ହଉଛି ସାଇକେଲ କି ମୋଟରସାଇକେଲ ଚେନ୍ କୁ ବାନ୍ଧିକି ହଉ, କିମ୍ବା ଆପଣଙ୍କର ବାଉଁଶ କଣି ହଉ, ଏକୁ ଟାଣନ୍ତୁ, ସଫାସଫି ରଖନ୍ତୁ, ମାଛ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ଦିଅନ୍ତୁ। ଆଉ ଗୋଟେ ବଡ ଜିନିଷ, ପାଣିକୁ ପମ୍ପିଂ କରିବେ ସବୁବେଳେ, ତାପମାତ୍ରାକୁ ପୋଖର ସବୁ ସ୍ତର ସମାନ ରଖିବେ, କରିବେ ମାଛକୁ ଏତେ ପ୍ରୋବ୍ଲେମ ହବନି। ଏଇ 3-4 ପ୍ରୋବ୍ଲେମ ଯଦି ମେଣ୍ଟେନ କରାହବ, ତେବେ ଆପଣଙ୍କର ମାଛକୁ ପ୍ରାୟ ବିଶେଷ ପ୍ରୋବ୍ଲେମ ହବ ନାହିଁ।
1: ତେବେ ଯାହା ହଉ ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଚାଷୀ ଭାଇ ଭଉଣୀମାନଙ୍କୁ, ଯେଉଁମାନେ କି ବର୍ତ୍ତମାନ ଏଇ ମାଛ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବେ, ସେମାନେ କିଭଳି ଭାବରେ ତାଙ୍କ ପୋଖରୀ ପରିଚାଳନା କରିବେ, ସେଇ ବିଷୟରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତେବେ ଶେଷରେ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ଆକ୍ଚୁଆଲି ମୁଁ କହିବି, ଆକ୍ଚୁଆଲି ଖରାଦିନ ହେଉଛି ଯେ ମାଛ

0: ଚାଷୀ ଭାଇ ଭଉଣୀ ମାନଙ୍କୁ ଆକ୍ଚୁଆଲି ଆଶୀର୍ବାଦ, କାରଣ ଆପଣ ମାଛ ଶୀତ ଦିନ ଖାଏନି ବଢ଼େନି, ତେଣୁ ଖରାଦିନ ଖାଏ ବଢେ, ତେଣୁକରି ଆମେ ଯଦି ଖରାଦିନେ ଭଲ ଭାବରେ ଯତ୍ନ ନବା, ଠିକ ଭାବରେ ଖାଦ୍ୟ ଖାଇବାକୁ ଦବା, ଏଇ ସମୟରେ ଆମେ ଭଲ ଗ୍ରୋଥ ପାଇବା ମାଛରେ, ଆଉ ଭଲ ଆମେ ସାଇଜର ମାଛ ଆଉ ବହୁତ ମାଛ ପାଇଲେ ଆମେ ବେଶୀ ଲାଭବାନ ହେଇପାରିବା। ତେଣୁକରି ଆପଣ ଖରାଦିନେ ଯୋଉ ପୋଖରୀର ଯତ୍ନ ନବା କଥା, ଯୋଉ ପରିଚାଳନା କରିବା କଥା, ତାକୁ ଯଦି ପ୍ରପର ୱେରେ କରିବେ ତେବେ ନିଶ୍ଚୟ ଆପଣ ଲାଭବାନ ହେବେ। ଆଉ ଏଥିପାଇଁ ଆକ୍ଚୁଆଲି ଜ୍ଞାନ ଦରକାର, ତେଣୁକରି ଆପଣ ପୋଖରୀ କରିଦେଇକି ଯେତିକି ଜାଣିଛନ୍ତି ସେତିକିରେ ନ ବସିକି ଆପଣ ବିଭିନ୍ନ ତଥ୍ୟ ବିଭିନ୍ନ ଜ୍ଞାନ ଗ୍ରହଣ କରନ୍ତୁ, ଆହରଣ କରନ୍ତୁ, ହେଲେ ଆପଣଙ୍କର ଆହୁରି ବୈଜ୍ଞାନିକ ସ୍ତରରେ ଯୋଉ ମାଛ ଚାଷ ହେଲାଣି ସେଇ ଲେବୁଲକୁ ଯାଇପାରିବେ। ଆପଣ ଯୋଉଠି ଗୋଟେ ଏକରକୁ 1000 କେଜି ପାଉଛନ୍ତି ସେଠି 2000 କେଜି 3000 କେଜି ମଧ୍ୟ ଆପଣ ପ୍ରଡକ୍ସନ କରିପାରିବେ, ଆଉ ଅଧିକା ଲାଭବାନ ହେଇପାରିବେ।
1: ଆଜ୍ଞା ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ଚାଷୀ ଭାଇ ଓ ଭଉଣୀ ମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର, ଧନ୍ୟବାଦ।
1: ମାଧିଆ ଭାଇ, ଦେଖ ମହାଶୟ ଯେମିତି ଯାହା ସବୁ କହିଲେ ପରିଚାଳନା କେମିତି କ'ଣ କରିବେ ସେଇ ବିଷୟରେ ଯାହା ସବୁ କହିଗଲେ, ଆମେ ତାକୁ ଆଖି ଆଗରେ ରଖିକି ଯଦି ଆମେ କାମ କରିବା, ପରିଚାଳନା କରିବା, ତେବେ ବି ଏଇ ମାଛ ଚାଷରେ ବି ଆମେ ବହୁତ ଲାଭବାନ ଭାଇ ହୋଇପାରିବା।
2: ଭାଇ, ଏମିତି ତ ଯେତେବେଳେ ଏଇ ଖରାଦିନ ପୂର୍ବରୁ ମାଛ ଧରା ହୁଏ, ଅନେକ ଅଭିଯୋଗ କରନ୍ତି ଆମେ ଏତେ ଜାଣା ଛାଡ଼ିଥିଲୁ, ମାଛ ହେଲେ ଯେ କିନ୍ତୁ ମାଛ ବଢିଲେ ନାହିଁ, କିମ୍ବା ମାଛ ସଂଖ୍ୟା କମିଗଲେ, ଆଉ ଆଜ୍ଞା ଯେମିତି କହିଗଲେ କଣ କଲେ ମାଛ ବଢିବେ, ତାଙ୍କ ଆକାର ବଢିବ ବୋଇଲେ ଗୋଟେ ମାଛର ଓଜନ କେମିତି ବଢିବ, ସେଥିପାଇଁ ମହାଶୟ ସେମିତି ଗୋଟେ ଗୋଟେ ଖୋଲି କହିଲେ।
1: କହିଗଲେ ମହାଶୟ ଯେମିତି ଯାହା କହିଗଲେ ଆମେ ସେଇ ଅନୁଯାୟୀ ଯଦି ପରିଚାଳନା କରିବା, ମାଛ ପୋଖରୀ ପ୍ରସ୍ତୁତ କରିବା, ତେବେ ଯାଇକି ମାଛ ଚାଷରେ ବି ଭଲ ଲାଭବାନ ହେଇପାରିବା,
2: ପାଇପାରିବା। ତେବେ ଗୌରା ଭାଇ, କେବଳ ଖାଲି ଆଜି ଏମିତି ମାଛ ଚାଷ ହଉଥିବ ନା, ସମୟ ପାଇଁ ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ।
1: ହଁ ମାଧିଆ ଭାଇ, ଯିବା ସନ୍ଧ୍ୟାବେଳେ, ଯେମିତି ଟିକେ ଟିକେ ବର୍ଷା ବି ପକେଇ ଦଉଛି,
2: ଭୟ ଲାଗୁଛି,
1: ଭୟ ଲାଗୁଛି, ଠିକ କଥା କହିଲ। ହଉ ବୈଠକ ମଉଳିବା, ଉଠିବା, ଯିବା।
2: ହେଲା ହେଲା, ତାହେଲେ ଆମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଭାଇ ଭଉଣୀ, ଏଥର ଆମ ଦୁଇ ଜଣଙ୍କୁ ଏଇଠି ବିଦାୟ ଦିଅନ୍ତୁ।
1: ଜୁହାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଶେଷ ହେଲା ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ଗୌରାଙ୍ଗ ଚରଣ ଜେନା।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 8:00 ପ୍ରଚାର କରୁଛୁ ପାରମ୍ପରିକ ଗୀତକ୍ରମରେ କେତୋଟି ପଲ୍ଲୀ ଗୀତ। ଗୀତଗୁଡ଼ିକ କଣ୍ଠରେ ସଜାଇଛନ୍ତି କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 97.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ଶୁଣୁଥିଲେ ପାରମ୍ପରିକ ଗୀତକ୍ରମରେ କେତୋଟି ପଲ୍ଲୀ ଗୀତ, ଆକାଶବାଣୀ କିନ୍ଦୁଝର। ସମୟ ବର୍ତ୍ତମାନ ରାତି 8:15, ପ୍ରଚାର କରୁଛୁ ପାଲା। ପରିବେଷଣ କରିଛନ୍ତି ଶିଳ୍ପୀ ଭାଗବତ ପରିଡ଼ା ଏବଂ ତାଙ୍କର ସାଥୀମାନେ।

ଏହି ମଙ୍ଗଳାଚରଣ ମାଧ୍ୟମରେ ଆସୁଛନ୍ତି ଠାକୁର କୃଷ୍ଣ। ଏହି କୃଷ୍ଣ ଠାକୁର ସମସ୍ତଙ୍କର ମଙ୍ଗଳ କାମନା କରି ସର୍ବାରିଷ୍ଟ ଖନନ କରନ୍ତୁ, ଧନଜନ ଉପଲକ୍ଷେ ଆରବର୍ଜନ କରନ୍ତୁ, ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରାପ୍ତି କରିଥାନ୍ତୁ। ତଦ୍ନିମିତ ବୋଲ ମନା ଅନୁସାର ଆର ହରି ହରି ବୋଲ।

0: ଏହି ପୃଥିବୀ ରାଣୀର କୋଳରେ
1: ହଁ
0: ପାଣ୍ଡ୍ୟ ନାମକ ଏକ ରାଜ୍ୟ ଅବସ୍ଥିତ ଥିଲା।
1: ଆଚ୍ଛା
0: ଆଚ୍ଛା ବାବୁରେ, ରାଜ୍ୟରେ ରାଜା ଥିଲେ ତାହେଲେ କିଏ?
1: କିଏ?
0: ପ୍ରଥମେ ଆମେ ରାଜାଙ୍କୁ ଆଣିବା।
1: ହଁ ନିହାତି,
2: ରାଜା ନଥିଲେ ଆଉ ରାଜ୍ୟ ସମ୍ଭବ
1: ନା?
0: ସତ୍ୟ ନିଷ୍ଠା ପର।

ପାଣ୍ଡ୍ୟ ରାଜ୍ୟରେ ରାଜୁତି କରୁଛନ୍ତି ରାଜା ଚିତ୍ରାଙ୍ଗଦ। ଧର୍ମ ପରାୟଣ ପରଜାବସ୍ଥଳ ରାଜା ଚିତ୍ରାଙ୍ଗଦ ଏ ପାଣ୍ଡ୍ୟ ରାଜ୍ୟକୁ ରାଜୁତି କରୁଛନ୍ତି। ଏଣେ ଏ ମର୍ତ୍ତ୍ୟଧାମରେ ଋତୁରାଜ ବସନ୍ତର ଆଗମନ ହେଲା। କେମିତି ଆସିଲା ବସନ୍ତ? ଅମ୍ବିକା ବିଳାସରେ ବଳଭଦ୍ର ଭଞ୍ଜ ପଦ ଟିକେ କହନ୍ତି। ଆରେ ଅନ୍ତ ହେଲା ଶୀତ।

0: ବସନ୍ତ ଋତୁ ଆସିଛି।
1: ହଁ,
0: ଇଏ ବସନ୍ତ ଋତୁରେ ରାଜା ଚିତ୍ରାଙ୍ଗଦ ମୃଗୟା ଶିକାର ନିମନ୍ତେ ଜଙ୍ଗଲକୁ ଯାଇଛନ୍ତି। ଏଣେ ଜଙ୍ଗଲର ଶୋଭା ରାଶି ଦେଖିବା ସଙ୍ଗେ ସଙ୍ଗେ ବସନ୍ତର ମାଧୁରୀକୁ ଉପଭୋଗ କରି କରି ରାଜା ଜଙ୍ଗଲ ମଧ୍ୟରେ ଚାଲିଛନ୍ତି। ହଠାତ୍ ଭ୍ରମବଶତଃ ଗୋଟିଏ ସୁଡ଼ଙ୍ଗ ମାର୍ଗରେ ସେ ପାତାଳପୁରକୁ ଚାଲିଗଲେ। ପାତାଳପୁରରେ ହଉଛି ରାଜା ମକରଧ୍ୱଜଙ୍କର ରାଜ୍ୟ। ଇଏ ମକରଧ୍ୱଜଙ୍କର କନ୍ୟା ରତ୍ନାବତୀ ସେଦିନ ସଖୀମାନଙ୍କ ଗହଣରେ ପୁଷ୍ପ ଉଦ୍ୟାନକୁ ଯାଇଛି। ଏଇଠି ରାଜା ଚିତ୍ରାଙ୍ଗଦଙ୍କର ଭେଟ ହେଲା ରତ୍ନାବତୀ ସହିତ। ଅଦୂରରୁ ଥାଇ ଦେଖିଦେଲେ ରତ୍ନାବତୀକୁ। ରାଜା ଚିତ୍ରାଙ୍ଗଦ ଭାବିଲେ, ଏ ଅପରୂପା ସୁନ୍ଦରୀକୁ ଯଦି ମୁଁ ପତ୍ନୀ ରୂପରେ ପାଇପାରନ୍ତି ତାହେଲେ ମୋ ଜୀବନ ଚରିତାର୍ଥ ହୋଇଯାଆନ୍ତା। ଏଇଆ ମନରେ ଚିନ୍ତା କରି ରାଜା ସେ ସୁନ୍ଦରୀ ନିକଟକୁ ଆଗେଇ ଗଲେ।

0: ରତ୍ନାବତୀ ନିକଟରେ ଯାଇ ରାଜା ଚିତ୍ରାଙ୍ଗଦ ତାଙ୍କର ପରିଚୟ ପଚାରିଲେ। ରତ୍ନାବତୀ କହିଲେ, କୋଉଠୁ ଜଣେ ଅଜଣା ଅଶୁଣା ଯୁବକ ଆସି ମୋର ପରିଚୟ ଚାହୁଁଛନ୍ତି? ହେ ଯୁବକ, ତୁମେ ମତେ ଚିହ୍ନିଛ? ମୁଁ କିଏ? ମୁଁ ହଉଛି ଏ ମକର ଧ୍ୱଜ ରାଜାଙ୍କର କନ୍ୟା, ମୋର ନାମ ହଉଛି ରତ୍ନାବତୀ। ଯଦି ମୋ ସହିତ କୌଣସି କିଛି ଅପବ୍ୟବହାର କର, ତାହେଲେ ମୋ ପିତାଙ୍କ ହସ୍ତରେ ତୁମର ଗଣ୍ଡି ମୁଣ୍ଡ ଅଲଗା କରିଦେବି। ହେ
1: ରାଜା
0: ଚିତ୍ରାଙ୍ଗଦ ଭାବିଲେ, ଏ ଝିଅକୁ ଏମିତି କଥାରେ ସେ ମୋ କଥା ମାନିବ ନାହିଁ। ସେ ଭାବିଲେ, ଜଣେ ଯଦି ସମଧର୍ମୀ ସମକର୍ମୀ ଭାବେ ମୁଁ ତାକୁ ପରିଚୟ ଦିଏ, ହୁଏତ ସେ ମତେ ନିଶ୍ଚିତ ମୋ କଥାକୁ ମାନିଯିବ। ସେ ହଉଛି ରାମଙ୍କର ଭକ୍ତ ରତ୍ନାବତୀ। ତେଣୁ ରାଜା ଚିତ୍ରାଙ୍ଗଦ ମଧ୍ୟ କହିଲେ, ମୁଁ ମଧ୍ୟ ଜଣେ ରାମ ଭକ୍ତ, ରାମଙ୍କର ଗୁଣ।

0: ରାମଙ୍କର ଗୁଣ କୀର୍ତ୍ତନ କରି କରି ମୋ ଦିନ ଯାଉଛି।
1: ପ୍ରତ୍ୟେକ
0: ଦିନ ରାମଙ୍କର ମୁଁ ପୂଜା ଅର୍ଚ୍ଚନା କରେ, ତେଣୁ କରି ମତେ ମଧ୍ୟ ଯାହିତାହି ଯୁବକ ଜଣେ ବୋଲି ଭାବିବ ନାହିଁ। ମୁଁ ଜଣେ ହଉଛି ସନ୍ନ୍ୟାସୀ, ଜଣେ ସନ୍ନ୍ୟାସୀକୁ ଏଭଳି କଥା କହିବା ତୁମର ମଧ୍ୟ ଠିକ ହେଲା ନାହିଁ। ଏଇଠି ରତ୍ନାବତୀ କହିଲେ, ହେ ସନ୍ନ୍ୟାସୀ, ମୁଁ ନ ଜାଣି ନ ବୁଝି ଆପଣଙ୍କୁ ଏଭଳି ଅପବ୍ୟବହାର କରିଥିବାରୁ ମୁଁ ଦୁଃଖିତ, ତେଣୁ ମୋ ଦୋଷ ପାଇଁ ଆପଣଙ୍କୁ ମୁଁ କ୍ଷମା ମାଗୁଛି। କହି ପାତଳପୁରରେ ଥିବା ସେ ଧଣ୍ଡାମଲି ଫୁଲ ହାରଟି ଧରି କପଟି ସନ୍ନ୍ୟାସୀଙ୍କ ଗଳାରେ ନେଇକି ଲମ୍ବେଇ ଦେଲା ରତ୍ନାବତୀ।

ଏହା କହି ସେ ମଲି ଫୁଲ ହାରଟି କପଟି ସନ୍ନ୍ୟାସୀ ଗଳାରେ ଲମ୍ବେଇ ଦେଇ ତାଙ୍କୁ ପତି ରୂପରେ ଗ୍ରହଣ କଲା ରତ୍ନାବତୀ। ତେଣେ ଆଜ୍ଞା, ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣକୁ ସହ୍ୟ କରି ନପାରି ରତ୍ନାବତୀ ଏବଂ ଚିତ୍ରାଙ୍ଗଦ

ଋଷି ବିଶ୍ୱାମିତ୍ର ସୁର ତର୍ପଣ କରୁଥିବା ସମୟରେ ରାଜା ଚିତ୍ରାଙ୍ଗଦ ଯାଇ ଗଙ୍ଗା ନଦୀରେ ଗାଧୋଉଛନ୍ତି। ଗାଧୋଇବା ସମୟରେ ଗୋଟିଏ ଛିଟିକା ଜଳ ଯାଇ ଋଷିଙ୍କର ଜଳ ଅଞ୍ଜଳିରେ ପଡ଼ିଗଲା। ଏଭଳି ଦୃଶ୍ୟକୁ ଦେଖି ଋଷି ବିଶ୍ୱାମିତ୍ର ରାଗିଗଲେ, କହିଲେ, ହେ ଯୁବକ, ହେ ଗରିବୀ ଯୁବକ, ତତେ ମୁଁ ଅଭିଶାପ ଦେବି। ଆରେ ଦେବୀ ଘେନ ଅଭିଶାପ।

ତେଣୁ କରି ହେ ଯୁବକ ତତେ ମୁଁ ଆଜି ଅଭିଶାପ ଦଉଛି, ସାତ ଦିନ ମଧ୍ୟରେ ତୋର ଗଣ୍ଡି ମୁଣ୍ଡ ଅଲଗା ହୋଇଯିବ ରେ। ଆଜି ଏଭଳି କଥା ଶୁଣି ରତ୍ନାବତୀ ଯାଇ ଋଷି ବିଶ୍ୱାମିତ୍ରଙ୍କ ନିକଟରେ କ୍ଷମା ମାଗୁଛନ୍ତି। ହେ ଋଷିବର, ମୋର ସ୍ୱାମୀର ଏ ସାମାନ୍ୟ ଦୋଷକୁ କ୍ଷମା କରିଦିଅନ୍ତୁ। ଏଇଠି ଋଷି ବିଶ୍ୱାମିତ୍ର କହିଦେଲେ, ଇଏ କହିବା କଥା।

0: ଏହି ଲାଙ୍ଗୁଡ଼କୁ ଚକ୍ରାକାର କରି ତା ମଧ୍ୟରେ ରାଜା ଚିତ୍ରାଙ୍ଗଦକୁ ରଖିଲେ ଏବଂ ସାତ ଦିନ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ହନୁମାନ ରାମତାରକ ମନ୍ତ୍ରକୁ ମୁଖରେ ରଟନ ପଟନ କରି ବସିଛନ୍ତି। ତେଣେ ଏ ଘଟଣାକୁ ଜାଣିପାରିଲେ ନାରଦ, ସଙ୍ଗେ ସଙ୍ଗେ ଋଷି ବିଶ୍ୱାମିତ୍ରଙ୍କ ନିକଟରେ ପହଞ୍ଚିଗଲେ। କହିଲେ, ହେ ଋଷି ବିଶ୍ୱାମିତ୍ର, ଆପଣ ଯୋଉ ଅଭିଶାପ ଦେଇଥିଲେ ରାଜା ଚିତ୍ରାଙ୍ଗଦକୁ, ସେ ଅଭିଶାପ ଖଣ୍ଡନ ହେଇଯିବ, କୌଣସି ଫଳବତୀ ହେବ ନାହିଁ। କାହିଁକି ନା ସେ ବର୍ତ୍ତମାନ ହନୁର ଆଶ୍ରୟ ନେଇ ସାରିଲାଣି, ହନୁ ପାଖକୁ ଏ ସଂସାରରେ ଜନ୍ମ ହେଇନି। କୌଣସି ପରାକ୍ରମୀ ଯାଇ ରାଜା ଚିତ୍ରାଙ୍ଗଦର ଏ ଗଣ୍ଡି ମୁଣ୍ଡ ଅଲଗା କରିଦେବ।
1: ତେଣୁ
0: ତେଣୁ ଏ ଋଷି ବାକ୍ୟ ଅନ୍ୟଥା ହେଇଯିବ, ଆମ ଋଷି କୂଳର ମର୍ଯ୍ୟାଦା ହାନି ହେବ। ଆପଣ ଗୋଟିଏ କାମ କରନ୍ତୁ, ଅଯୋଧ୍ୟାପୁରକୁ ଯାଇ ରାମକୁ ଏ ସମସ୍ତ କଥା କୁହନ୍ତୁ। ଆପଣ ତ ରାମ ଲକ୍ଷ୍ମଣଙ୍କୁ ପାଠ ପଢ଼ାଇଥିଲେ, ଗୁରୁ ଦକ୍ଷିଣା ପାଇନାହାନ୍ତି, ଗୁରୁ ଦକ୍ଷିଣା ସ୍ୱରୂପ ରାଜା ଚିତ୍ରାଙ୍ଗଦର କଟା ମୁଣ୍ଡକୁ ମାଗି ଆଣନ୍ତୁ। ଏଇଆ କହି ନାରଦ ଚାଲିଗଲେ ତାଙ୍କ ରାସ୍ତାରେ। ଏଣେ ଋଷି ବିଶ୍ୱାମିତ୍ର ଯାଇ ଅଯୋଧ୍ୟାରେ ପହଞ୍ଚିଗଲେ।

0: ରାମ ଲକ୍ଷ୍ମଣ କୁ କହିଲେ ବାବୁରେ ରାମ ଲକ୍ଷ୍ମଣ, ତୁମକୁ ମୁଁ ପାଠ ପଢେଇଥିଲି ସତ, ତୁମେ ମତେ ଗୁରୁଦକ୍ଷିଣା ଦେଇନାହଁ, ତେଣୁକରି ସେ ଗୁରୁଦକ୍ଷିଣା ସ୍ୱରୂପ ଆଜି ମୁଁ ମାଗୁଛି ତୁମକୁ ରାଜା ଚିତ୍ରାଙ୍ଗଦର କଟା ମୁଣ୍ଡ ମତେ ଦେଇପାରିବ?
1: ଯାହା ମାଗୁଛ ମାଗ, ଆମେ ନିଶ୍ଚିତ ଦେବୁ।
0: ରାମଚନ୍ଦ୍ର କହିଲେ ଗୁରୁ ଯେତେବେଳେ କହୁଛନ୍ତି କେମିତି ବା ସେ କଥାକୁ ଅମାନ୍ୟ କରିବେ? କହିଲେ ହଁ ଗୁରୁଦେବ, ରାଜା ଚିତ୍ରାଙ୍ଗଦର କଟା ମୁଣ୍ଡ ଆପଣଙ୍କୁ ନିଶ୍ଚୟ ଆମେ ଦେବୁ। ଏଣେ ଋଷି ବିଶ୍ୱାମିତ୍ର ମଧ୍ୟ ପ୍ରତ୍ୟାବର୍ତ୍ତନ କଲେ। ରାମଚନ୍ଦ୍ର ଚତୁର୍ଦିଗକୁ ସେନା ସୈନ୍ୟ ସେନା ସବୁ ପଠେଇଦେଲେ, କହିଲେ ଯାଅ ରାଜା ଚିତ୍ରାଙ୍ଗଦକୁ ଖୋଜି ନେଇ ଆସିବ। କିନ୍ତୁ ସକଳ ଦୂତ ସବୁ ଫେରି ଆସିଲେ, କୌଣସି ଆଡ଼େ ରାଜା ଚିତ୍ରାଙ୍ଗଦର ଭେଟ ପାଇଲେ ନାହିଁ। ଶେଷରେ ନିରୁପାୟ ହୋଇ ରାମଚନ୍ଦ୍ର କହିଲେ, ମୋର ତ ଜଣେ ପରମ ଭକ୍ତ ଅଛି ହନୁମାନ, ମୁଁ ବର୍ତ୍ତମାନ ସେ ହନୁମାନ ନିକଟକୁ ଯିବି। ଏଇଆ ଭାବି ରାମଚନ୍ଦ୍ର ହନୁମାନ ନିକଟରେ ଯାଇ ପହଞ୍ଚିଗଲେ। ଅଦୂରରୁ ଦେଖିଦେଲା ହନୁମାନ, କହିଲେ ଠାକୁର ରାମଚନ୍ଦ୍ର ଆସୁଛନ୍ତି, ଯାହା ହଉ ମତେ ନିଶ୍ଚିତ ଟିକେ ସାହାଯ୍ୟ କରିବେ। ଏଇଆ ଭାବି ହନୁମାନ କହୁଛନ୍ତି।

0: ରାମଚନ୍ଦ୍ରଙ୍କୁ ନମସ୍କାର କଲେ ହନୁମାନ। ରାମଚନ୍ଦ୍ର କହିଲେ ହନୁରେ ଆସିଛି ତୋ ପାଇଁ ଏ ତୋ ନିକଟକୁ ଗୋଟିଏ ବଡ କାମ ନେଇ।
1: ଗୋଟିଏ ବଡ କାମ ଅଛି, ଅସୁବିଧା ହେଇଛି ତୋ ପାଖକୁ, ମୁଁ ସେଇଥିପାଇଁ ଆଜି ଆସିଛି।
0: ହନୁମାନ ତୁମେ ଗୋଟିଏ କାମ କର, ରାଜା ଚିତ୍ରାଙ୍ଗଦ କୋଉଠି ଅଛି ଖୋଜିକିରି ମୋ ନିକଟରେ ଆଣି ପହଞ୍ଚେଇ ଦିଅ। ଏଇଠି ହନୁମାନ କହିଲେ ହେ ଠାକୁରେ କାହିଁକି ଆଉ ଖୋଜିବା ପାଇଁ ଯିବି ରାଜା ଚିତ୍ରାଙ୍ଗଦକୁ, ସେ ତ ମୋ ନିକଟରେ ଅଛି, ମୁଁ ସତ୍ୟରେ ବସ ହୋଇ ତାଙ୍କୁ ମୋ ନିକଟରେ ରଖିଛି। ରାମଚନ୍ଦ୍ର କହିଲେ ତାହେଲେ ଚିତ୍ରାଙ୍ଗଦକୁ ମୋତେ ଦିଅ। ହନୁମାନ କହିଲେ ଠାକୁରେ ସେ କଥା କୁହନ୍ତୁ ନାହିଁ, ସେ କଥା ମନରୁ ପୋଛି ଦିଅନ୍ତୁ, ଯେ ଶରଣଜନର ମୁଁ ଆଶ୍ରିତ ହୋଇ ତାକୁ ମୁଁ କେତେବେଳେ ଆପଣଙ୍କ ହାତକୁ ସମର୍ପଣ କରିପାରିବି ନାହିଁ। ଏଇଠି ରାମଚନ୍ଦ୍ର କହିଲେ ରେ ହନୁମାନ ତୁ ପୁରା ଜାଣିଛୁ ମୋର ବଳ ପରାକ୍ରମ କେତେ, ମୁଁ କେମିତି ସେତୁବନ୍ଧ ବାନ୍ଧିଲି, ଲଙ୍କାର ରାଜା ରାବଣକୁ କେମିତି ବଦ୍ଧ କଲି, ତୁ ତ ଜାଣିଛୁ ମୋ ବଳ ବୀର୍ଯ୍ୟ କଥା, କାହିଁକି ମୋ ସହିତ ଏମିତି ବାଗଚାତିରେ ଖେଳୁଛୁ। ଏଇଠି ହନୁମାନ କହିଦେଲା ଠାକୁରେ ଖାଲି ଆପଣ ମାରିଥିଲେ ରାବଣକୁ, ଆମର କିଛି ହାତ ନଥିଲା।

ଠାକୁରେ, ମୁଁ ପୁରା ରାତ୍ରରେ ଯାଇ ମନ୍ଦଦୁରି ପାଖରୁ ବ୍ରହ୍ମସର ମାଗି ଆଣିଥିଲି ଜ୍ୟୋତିଷ ରୂପରେ, ମୋର କ'ଣ କିଛି ହାତ ନଥିଲା ସେଥିରେ? ଏଇଠି ହନୁର ଏଭଳି କଥାକୁ ଶୁଣି ରାମଚନ୍ଦ୍ର ରାଗିଗଲେ, କହିଲେ ରେ ସୈନ୍ୟ ସାମନ୍ତ ଗଣ, ଅତିଶୀଘ୍ର ହନୁ ସହିତ ଯୁଦ୍ଧ ଆରମ୍ଭ କରିଦିଅ। ଏଣେ ସୈନ୍ୟ ସାମନ୍ତ ଯୁଦ୍ଧ ଆରମ୍ଭ କରିଦେଲେ ହନୁ ସହିତ। ଏଣିକି ହନୁମାନ ନିରୁପାୟ ହୋଇ ତାଙ୍କ ଗଦାକୁ ବୁଲେଇବାର ଲାଗିଲେ। ରାମଚନ୍ଦ୍ରଙ୍କର ଅନେକ ସୈନ୍ୟ ସାମନ୍ତ ଆକାଶକୁ ଉଡ଼ିଗଲେ ଏବଂ କିଛି ସମୟ ଉପରେ ଭୂମି ଉପରେ ପଡ଼ି କାହାର ଗୋଡ଼ ଭାଙ୍ଗିଲା, କାହାର ହାତ ଭାଙ୍ଗିଲା, କିଏ ସେ ସବୁଦିନ ପାଇଁ ଇହ ଧାମରୁ ଚାଲିଗଲେ। ଏମିତି ବେଳକୁ ବେଳ ରାମଙ୍କର ସୈନ୍ୟ ସବୁ ମରି ଶୋଇଲେ। ନିରୁପାୟ ହୋଇ ରାମଚନ୍ଦ୍ର ନିଜେ ଯୁଦ୍ଧ କରିବା ପାଇଁ ବାହାରି ପଡ଼ିଲେ। ବ୍ରହ୍ମସରକୁ ଆଣି ହନୁମାନଙ୍କୁ ମାରିବା ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହେଇଗଲେ। ଠିକ ସେହି ସମୟରେ ହନୁମାନ କହୁଛି, ଇଏ ତ ବ୍ରହ୍ମସର ଆସିଲାଣି, ନିଶ୍ଚିତ କାମ କରିବ, ସେ ମୋତେ ନିଶ୍ଚିତ ମାରିଦେବ। ଏଇଆ ଭାବି ହନୁମାନ କହୁଛି, ଇଏ ଚିର ପରିଚିତ ଇଏ ବ୍ରହ୍ମ।

ଯାହା କହି ହନୁମାନ ତା ବକ୍ଷକୁ ଫାଡ଼ିଦେଲା, ବକ୍ଷକୁ ଚିରି ଦେଖେଇଦେଲା। ବକ୍ଷ ଦେଶରେ ରାମଚନ୍ଦ୍ରଙ୍କର ପ୍ରତିମୂର୍ତ୍ତି ରହିଛି। ବ୍ରହ୍ମଶକ୍ତିଶ୍ୱର ଯାଇ ଦେଖିଦେଲା ରାମଙ୍କର ପ୍ରତିମୂର୍ତ୍ତି, ନିରୁପାୟ ହୋଇ ଫେରି ଆସିଲା। ରାମଙ୍କ ହସ୍ତରେ ଯାଇ କେମିତି ରାମକୁ ସେ ମାରିବେ? ଯେତେବେଳେ ସେ ବ୍ରହ୍ମସ୍ୱର ଫେରି ଆସିଛି, ଋଷି ବିଶ୍ୱାମିତ୍ର ଗଙ୍ଗା କୂଳରେ ଥିଲେ, କହିଲେ ବ୍ରହ୍ମସ୍ୱର ଫେରି ଯାଇଛି, ତେଣୁକରି ସେ ପୃଥିବୀକୁ ନିଶ୍ଚିତ ଧ୍ୱଂସ କରିଦେବ। ଏଇ ଆମନ୍ଦରେ ଚିନ୍ତା କରି କିଛି ଗଙ୍ଗା ଜଳ ଆଣି ମନ୍ତ୍ରଣ କରି ଶୂନ୍ୟକୁ ଫୋପାଡ଼ି ଦେଲେ। ଆଜ୍ଞା, ଇଏ ବ୍ରହ୍ମସ୍ୱରଟା ଯାଇ ସମୁଦ୍ର ଗର୍ଭରେ ପଡ଼ିଗଲା। ଆଉ ଚଉଦ ଜଳ ଆଣି ମନ୍ତ୍ରଣ କରି ଆକାଶକୁ ଫୋପାଡ଼ି ଦେଲେ, ସୂର୍ଯ୍ୟ ଅସ୍ତ ହେଇଗଲେ, ଏଣିକି ଯୁଦ୍ଧ ବନ୍ଦ ହେଇଗଲା। ନିରୁପାୟ ହୋଇ ପଡ଼ିଲେ ରାମଚନ୍ଦ୍ର, କହିଲେ ମୁଁ ତ ଗୁରୁଙ୍କ କଥାକୁ ରକ୍ଷା କରିପାରିଲି ନାହିଁ, ତେଣୁକରି ମୁଁ ଅଗ୍ନିରେ ଘାସ ଦେଇ ପ୍ରାଣ ବିସର୍ଜନ କରିବି। ଯେତେବେଳେ ଏଇଆ ଚିନ୍ତା କରୁଛନ୍ତି, ଏଇ ସମୟରେ ଋଷି ବିଶ୍ୱାମିତ୍ର କହିଦେଲେ, ହେ ରାମଚନ୍ଦ୍ର, ତୁମେ କାହିଁକି ଅଗ୍ନିରେ ଘାସ ଦେବ? ବର୍ତ୍ତମାନ ମଧ୍ୟ ସମୟ ଅଛି, ବର୍ତ୍ତମାନ ମଧ୍ୟ ସୂର୍ଯ୍ୟ ଅଛନ୍ତି, ତୁମେ ଯୁଦ୍ଧ ଆରମ୍ଭ କର। ପୁଣି ମନ୍ତ୍ରଜଳ ଆକାଶକୁ ଛିଞ୍ଚି ଦେଲେ, ସଙ୍ଗେ ସଙ୍ଗେ ସୂର୍ଯ୍ୟ ଉଦୀୟମାନ ହେଲେ, ସୂର୍ଯ୍ୟଙ୍କର ଆଲୋକରେ ଆସି ଚତୁର୍ଦିଗକୁ ପଡ଼ିଲା, ଏଣିକି ରାମଚନ୍ଦ୍ର ପୁଣି ଯୁଦ୍ଧ ଆରମ୍ଭ କରିଦେଲେ।

0: ତପସ୍ୱୀ ହୋଇ ତୁମେ ଇଡ଼େ କପଟ ବହିଲ, ସୂର୍ଯ୍ୟକୁ ଅସ୍ତ କରିଦେଲ, ପୁଣି ସୂର୍ଯ୍ୟକୁ ଉଦୟ କରିଦେଲ।
1: ଆଚ୍ଛା ଆଚ୍ଛା,
0: ଏଇଠି ହନୁମାନ ଏହା କହି ଋଷି ବିଶ୍ୱାମିତ୍ରଙ୍କୁ ସେ ମଧ୍ୟ କହିଲେ, ମୁଁ ଆଜି ଅଗ୍ନିରେ ଝାସ ଦେଇ ପ୍ରାଣ ବିସର୍ଜନ କରିବି, କାରଣ ମୋ କଥା ତ ରକ୍ଷା ହେଇପାରିଲା ନାହିଁ। ଏଇଆ ଭାବି ସେ ଯେତେବେଳେ ଅଗ୍ନି ସଂଯୋଗ କରୁଛନ୍ତି, ଠିକ ସେଇ ସମୟରେ ଦେବତା ମାନେ କହିଲେ, ରେ ହନୁମାନ, ଆତ୍ମହତ୍ୟା କରିବା ଉଚିତ ନୁହଁ, ଆତ୍ମହତ୍ୟା ଠାରୁ ବଳି ବଡ଼ ପାପ ଆଉ ଏ ଦୁନିଆରେ ନାହିଁ, ତେଣୁ ତୁ ଆତ୍ମହତ୍ୟା ନ କରି ରାଜା ଚିତ୍ରାଙ୍ଗଦ କେମିତି ବଞ୍ଚିବ ତାର ଉପାୟ କର। ଠିକ ସେଇ ସମୟରେ ନାରଦ ଆସି ପହଞ୍ଚିଗଲେ। ରାମଚନ୍ଦ୍ର କହିଲେ, ନାରଦ, ରାଜା ଚିତ୍ରାଙ୍ଗଦକୁ କେମିତି ଆମେ ବଞ୍ଚେଇବା, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ରାଜା ଚିତ୍ରାଙ୍ଗଦ ବଞ୍ଚୁନାହାନ୍ତି, ତେଣୁ କଣ ଉପାୟରେ ରାଜା ଚିତ୍ରାଙ୍ଗଦକୁ ବଞ୍ଚେଇ ପାରିବା। ଏଇଠି ନାରଦ କହିଲେ, ହେ ପ୍ରଭୁ ରାମଚନ୍ଦ୍ର, ଯେଉଁ ସତୀ ନାରୀ ଥିବେ

0: ଗଲାମ।
1: ତପବନରେ ପହଞ୍ଚି ଯାଇ ମା ସୀତାଙ୍କୁ କହୁଛନ୍ତି, ମା ତୁମର ଅଶ୍ରୁ ଜଳ ଦିଅ, ତୁମ ଅଶ୍ରୁ ଜଳକୁ ନେଇକିରି ଗଲେ ରାଜା ଚିତ୍ରାଙ୍ଗଦ ବଞ୍ଚିବେ, କାରଣ ତୁମେ ହଉଛ ବାସ୍ତବରେ ସତୀ ନାରୀ। ସୀତା କହିଲେ କିରେ ହନୁମାନ, ମୋତେ ପରା ଅସତୀ ବୋଲି ରାମଚନ୍ଦ୍ର ମୋତେ ବର୍ଜନ କରିଛନ୍ତି, ଆଜି କେମିତି ମୁଁ ସତୀ ହେଇଗଲି। ଏତେ ବୋଲି

0: ଆଜ୍ଞା ସୀତାସତୀ ଯେତେବେଳେ କାନ୍ଦୁଛନ୍ତି, ଏ କାନ୍ଦିବା ସମୟରେ
1: ଆଚ୍ଛା
0: ହନୁମାନ ତାଙ୍କ ଅଶ୍ରୁଜଳକୁ ନେଇ ଋଷି ବିଶ୍ୱାମିତ୍ରଙ୍କ ନିକଟରେ ପହଞ୍ଚେଇଦେଲେ। ଋଷି ବିଶ୍ୱାମିତ୍ର ସେ ଅଶ୍ରୁଜଳକୁ ସଞ୍ଜୀବନୀ ମନ୍ତ୍ରରେ ମନ୍ତ୍ରଣ କରି ସିଞ୍ଚିଦେବାରୁ ରାଜା ଚିତ୍ରାଙ୍ଗଦ ବଞ୍ଚି ଉଠିଲେ। ଚିତ୍ରାଙ୍ଗଦ ଏବଂ ରତ୍ନାବତୀ, ହନୁମାନ, ବିଶ୍ୱାମିତ୍ର, ରାମ, ଇଏ ତିନି ଜଣଙ୍କର ପାଦ ଧୂଳି ମଥାରେ ବୋଲି ତାଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ। ଏଣିକି ଆଉ ହେଲା କଣ, ସୈନ୍ୟ ସାମନ୍ତ ସବୁ ମରି ଶୋଇଛନ୍ତି ରାମଙ୍କର, ତାଙ୍କୁ ବଞ୍ଚେଇବା ପାଇଁ ବ୍ରହ୍ମା ଆସି ପହଞ୍ଚିଗଲେ। ଏ ବ୍ରହ୍ମା ଆସି ସୈନ୍ୟ ବଞ୍ଚାନ୍ତେ।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 10ଟା। ପ୍ରଚାର କରୁଛୁ ଲୋକଗୀତ କ୍ରମରେ କୀର୍ତ୍ତନ। ପରିବେଷଣ କରିଛନ୍ତି ଶିଳ୍ପୀ କୁଳମଣି ଜେନା ଏବଂ ତାଙ୍କର ସାଥୀମାନେ।

ଶୁଣୁଥିଲେ ଲୋକଗୀତ କ୍ରମରେ କୀର୍ତ୍ତନ ପରିବେଷଣ କରିଥିଲେ ଶିଳ୍ପୀ କୁଳମଣି ଜେନା ଏବଂ ତାଙ୍କର ସାଥୀମାନେ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 10:30 ହେବାକୁ ଯାଉଛି। ପ୍ରଚାର କରୁଛୁ ସିଡ଼ି ତରଙ୍ଗ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ, ଦିଲ୍ଲୀ ତୁମାରା ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଏବଂ ସୋନୁ ନିଗମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦିମ ଶ୍ରବଣ। ଚଳଚ୍ଚିତ୍ର ଇଦିଲ ହାସିକାନା।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 97.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟି ଶୁଣନ୍ତୁ, ଏକ ରିସ୍ତା ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଏଥରର ଗୀତଟି ଶୁଣନ୍ତୁ କସୁର ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।